ଆକାଶବାଣୀ ବାରିପଦା, ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ 15 ଦିନ, ଇଂରାଜୀ 2026 ମସିହା ଅଗଷ୍ଟ ମାସ 6 ତାରିଖ। ଆମର ଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥର କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ, ସେ ଗାଇଛନ୍ତି ବନମାଳୀଙ୍କ ଗୀତ ରଚନାରୁ।

ସନିଆ ନାମରେ ଜଣେ ଡକାୟତ ଥିଲା। ଚୋରି ଡକାୟତି କରି ସେ ତାର ପରିବାର ପ୍ରତିପୋଷଣ କରୁଥିଲା। ଦିନେ ସନିଆର ଦେହ ଅସୁସ୍ଥ ଥାଏ, ମନଟା ମଧ୍ୟ ଭଲ ଲାଗୁନଥାଏ। ସେଦିନ ସେ ରାତିରେ ଡକାୟତି କରିବାକୁ ଗଲା ନାହିଁ। ଶୁଣିବାକୁ ପାଇଲା ସେ ରହୁଥିବା ସ୍ଥାନରୁ ଅଳ୍ପ ଦୂରରେ ଭାଗବତ ସପ୍ତାହ ହେଉଛି। ଭାଗବତ ଗାଦି ବସେଇ ସେଠାରେ ଭାଗବତ ପାରାୟଣ ହେବ ଏବଂ ପୁରାଣ ପଣ୍ଡା ଭାଗବତ ପଢ଼ି ତାର ଅର୍ଥ ବ୍ୟାଖ୍ୟା କରିବେ। ସେ ଅଞ୍ଚଳର ଲୋକମାନେ ଆସି ସନ୍ଧ୍ୟାବେଳେ ସେଇଠି ରୁଣ୍ଡ ହେବେ। ଏ ସମୟରେ ଚୋରି ଡକାୟତି କରିବା ସହଜ, ମାତ୍ର ସନିଆର ମନ ଭଲ ନଥିବାରୁ ସେଦିନ ସନ୍ଧ୍ୟାରେ ଭାଗବତ ଶୁଣିବାକୁ ମନସ୍ଥ କଲା। ସନିଆ ଘୋଡ଼େଇ ପଡ଼େଇ ହୋଇଯାଇ ଟିକେ ଦୂରରେ ବସିଲା। ଶୀତଦିନ ରାତି, କିଏ କାହାକୁ ଦେଖୁଛି? ସମସ୍ତେ ଭାବବିହ୍ୱଳ ହୋଇ ଭାଗବତ ଶୁଣିବାରେ ଲାଗିଛନ୍ତି। ପୁରାଣ ପଣ୍ଡା ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଏବଂ ବାଲ୍ୟଲୀଳା ବର୍ଣ୍ଣନା କରୁଥାନ୍ତି। ଶ୍ରୋତାମାନଙ୍କ ଆଖିରେ ଲୁହ ଛଳ ଛଳ ହୋଇଯାଉଥାଏ। ପୁରାଣ ପଣ୍ଡା କହୁଥାନ୍ତି, ମା ଯଶୋମତୀ ବାଳଗୋପାଳଙ୍କୁ ଅପୂର୍ବ ଢଙ୍ଗରେ ସଜେଇଥାନ୍ତି। ଶିରରେ ମୟୂରଚୂଳ, ହାତରେ ସୁବର୍ଣ୍ଣର ଖଡ଼ୁ, ଆଙ୍ଗୁଠିମାନଙ୍କରେ ସୁବର୍ଣ୍ଣ ମୁଦ୍ରିକା, କାନରେ ସୁବର୍ଣ୍ଣ କୁଣ୍ଡଳ, ନାକରେ ସୁବର୍ଣ୍ଣ ବସଣୀ, ଅଣ୍ଟାରେ ସୁବର୍ଣ୍ଣ ଅଣ୍ଟାସୂତା, ପାଦରେ ସୁବର୍ଣ୍ଣ ନୂପୁର, ହାତରେ ସୁବର୍ଣ୍ଣର ମୁରଲୀ। ଭଗବାନ ଶ୍ରୀକୃଷ୍ଣ ତ ଅଳଙ୍କାର ପ୍ରିୟ, ତେଣୁ ମା ଯଶୋଦା ତାଙ୍କୁ ସୁବର୍ଣ୍ଣ ଅଳଙ୍କାରରେ ଛାଇ ଦେଇଛନ୍ତି। ଶ୍ୟାମଘନ କାନ୍ତି ସୁବର୍ଣ୍ଣ ଅଳଙ୍କାରରେ ଝଟକି ଉଠୁଛି। ମହାପ୍ରଭୁଙ୍କର ଭୁବନମୋହନ ରୂପ କଥା ଭାବି ସମସ୍ତେ ଭାବବିହ୍ୱଳ। ସନିଆ ହିସାବ କରୁଥାଏ, ଅଣ୍ଟା ସୂତାରେ କେତେ ଭରି ସୁନା, କୁଣ୍ଡଳରେ କେତେ ଭରି, ହାତ ମୁଦିମାନଙ୍କରେ କେତେ ଭରି, ଇତ୍ୟାଦି ଇତ୍ୟାଦି। ସେ ଭାବିଲା, ମୁଁ କେଡ଼େ ବୋକାମ, ରାତି ସାରା ସିନ୍ଧି କରି ଯାହା ନ ପାଉଛି ଏଇ ବାଳଗୋପାଳ ପାଖକୁ ଚାଲିଗଲେ ତାର ହଜାର ଗୁଣ ଏକାଥରକେ ପାଇଯିବି। କିନ୍ତୁ ସେ ବାଳଗୋପାଳକୁ ପାଇବି କେଉଁଠି? ଏଇ ପୁରାଣ ପଣ୍ଡା ବୋଧହୁଏ ତାର ଠିକଣା ଜାଣିଥିବ। ଏଇଆ ଭାବି ଭାବି ସେ ରହିଲା। ସେଦିନର ପୁରାଣ ବନ୍ଦ ପରେ ଯିଏ ଯୁଆଡ଼େ ଗଲେ ପୁରାଣ ପଣ୍ଡା ପଛେ ପଛେ ସେ ଚାଲିଲା। ସେ ଖଣ୍ଡେ ଦୂର ଯାଇଛି କି ନାହିଁ ସନିଆ ଦେଖିଲା ପୁରାଣ ପଣ୍ଡା ପଛକୁ ଚାହୁଁଛନ୍ତି। ସନିଆ କହିଲା, ପଣ୍ଡାଏ ମୁଁ ସନିଆ ଡକେଇତ। ସନିଆର ନାଁ ଶୁଣି ପୁରାଣ ପଣ୍ଡା ଭୟରେ ଥରିବାକୁ ଲାଗିଲେ।

ସନିଆ କହିଲା, ତୁମର ମୁଁ କିଛି କରିବି ନାହିଁ, ମୋତେ ଖାଲି ବାଳଗୋପାଳର ଠିକଣାଟା ବତେଇ ଦିଅ। ପୁରାଣ ପଣ୍ଡା ଖନ ଖନ କଣ୍ଠରେ କହିଲେ, ସିଏ ତ ରହନ୍ତି ବୃନ୍ଦାବନରେ। ସନିଆ କହିଲା, ଏଥର ତୁମେ ନିର୍ଭୟରେ ଯାଇପାର, ମୁଁ ଚାଲିଲି ବୃନ୍ଦାବନ। ସନିଆ ଆଉ ଘରକୁ ନ ଯାଇ ଚାଲିଲା ବୃନ୍ଦାବନ। କେତେ ଦିନ କେତେ ରାତି ଚାଲି ଚାଲି ସେ ଯାଇ ପହଞ୍ଚିଲା ବୃନ୍ଦାବନରେ। ସେଠାରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା। ଜଣେ ସନ୍ନ୍ୟାସୀ ସନ୍ଧ୍ୟା ସାରି କୁଟୀରକୁ ଫେରୁଥାନ୍ତି। ସନିଆ ପଚାରିଲା, ବାବା ବାଳଗୋପାଳ ଏଇ ବାଟେ ଆସିବ କେତେବେଳେ? ସନ୍ନ୍ୟାସୀ କହିଲେ, ଏଇ ତ ଗୋଧନ ବାହୁଡ଼ା ବେଳ, ସନିଆ ଶତୃଷ୍ଣ ନୟନରେ ଅପେକ୍ଷା କରିଛି। ସଖାମାନଙ୍କ ସଙ୍ଗରେ ଖେଳି ଖେଳି ବାଳଗୋପାଳ ଆସିଲେ, ହଠାତ୍ ଅଟକି ଗଲେ ସନିଆ ପାଖରେ। ସନିଆ ଅପଲକ ନେତ୍ରରେ ତାଙ୍କ ଭୁବନମୋହନ ରୂପକୁ ଦେଖିବାରେ ଲାଗିଛି। ବାଳଗୋପାଳ ହସି ହସି କହୁଛନ୍ତି, ସନେଇରେ ନେ ମୋ ପାଦର ନୁପୁର। ସନିଆ କହିଲା, ମୁଁ ନୁପୁର ନେଇଗଲେ ତମ ପାଦ ପଦ୍ମ ଅସୁନ୍ଦର ଦେଖାଯିବ ଯେ? ବାଳଗୋପାଳ କହିଲେ, ନା ନା, ନିଏ ମୋ ହାତର ମୁଦ୍ରିକା, ହୃଦୟର ଚାପସରି ହାର, ଅଣ୍ଟାର ଅଣ୍ଟା ସୂତା, କର୍ଣ୍ଣର କୁଣ୍ଡଳ। ସନିଆ ପ୍ରଭୁଙ୍କର ପାଦ ତଳେ ପଡ଼ି ଭୋ ଭୋ ହୋଇ ରଡ଼ି ଛାଡ଼ିଲା, ମହାପ୍ରଭୁ ମୋର କିଛି ଲୋଡ଼ା ନାହିଁ, ତୁମ ଅଳଙ୍କାର ତୁମ ଦେହରେ ଏମିତି ଶୋଭା ପାଉଥାଉ, ମୁଁ ଯୁଗ ଯୁଗ ଧରି ତୁମର ଏଇ ଋଷିମନ ଭୁଲା ରୂପକାନ୍ତିକୁ ଦେଖୁଥାଏ। ଏତିକି ପ୍ରାର୍ଥନା ଘେଣା ହେଉ ମହାପ୍ରଭୁ, ଏତିକି ମାଗୁଣୀ ଘେଣା ହେଉ।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ଶଙ୍କର୍ଷଣ ମଙ୍ଗରାଜ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ ଭାଗବତର 118ତମ ଭାଗ।

ମୈତ୍ରେୟ ବିଦୁରଙ୍କୁ ପ୍ରାଚୀନ ନରପତିଙ୍କର ଅକର୍ମ ମାର୍ଗରେ ଯିବା ହେତୁ ଯେଉଁ ଅନିଷ୍ଟ ଘଟିଲା ସେ ବିଷୟରେ କହିଲେ। ପ୍ରାଚୀନ ନରପତି ପଶୁବଧ ଓ ନାନାଦି ଅପକର୍ମ କଲେ। ନାରଦ ତାଙ୍କ ନିକଟରେ ପହଞ୍ଚି ତାଙ୍କୁ ପରିଣତି ସମ୍ପର୍କରେ ଚେତେଇଥିଲେ। ତତ୍ପରେ ନାରଦ ତାଙ୍କୁ ନାରୀବଶ ହୋଇ ଧର୍ମକର୍ମ ଭୁଲି ଯାଇଥିବା ରାଜା ପୁରଞ୍ଜନଙ୍କ ବିଷୟରେ କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 118ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଶାନ୍ତନୁ ମହାପାତ୍ର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ମନ୍ମଥ ମିଶ୍ର, ଶରତ ନାୟକ, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ପନିପରିବା ଫସଲରୁ ବଳକା ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଧାନ କ୍ଷେତରେ ହିଡ଼ ତିଆରି କରି ମଧ୍ୟମ ଜମିରେ ପାଣି ସଞ୍ଚୟ କରି ରଖନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା ଓ ମୂଳସଢ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଏକ ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍ ଓ 1 ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ପ୍ରାରମ୍ଭିକ ଅବସ୍ଥାରେ ଧାନ ଫସଲରେ କାଣ୍ଡବିନ୍ଧା ପୋକର ପ୍ରଜାପତି ଦେଖାଦେଲେ ଏହାର ପରିଚାଳନା ପାଇଁ ଏକର ପ୍ରତି 8 କିଲୋଗ୍ରାମ କାଟ୍ରାଫ୍ ହାଇଡ୍ରୋକ୍ଲୋରାଇଡ୍ 4G ନାମକ ଦାନାଦର କୀଟନାଶକ କିମ୍ବା 4 କିଲୋଗ୍ରାମ କ୍ଲୋରା ଟାନିଲିପ୍ରୋଲ୍ ନାମକ ଦାନାଦର କୀଟନାଶକ କିମ୍ବା 6 କିଲୋଗ୍ରାମ ଇମିଡ଼ା କ୍ଲୋପ୍ରିନ୍ ନାମକ ଦାନାଦର କୀଟନାଶକ ସମାନ ଓଜନର ବାଲି ସହ ମିଶାଇ ପ୍ରୟୋଗ କରନ୍ତୁ। ଧାନ ଫସଲରେ ବୀଜାଣୁଜନିତ ପତ୍ରପୋଡ଼ା ରୋଗ ନ ହେବା ପାଇଁ ଷ୍ଟ୍ରେପ୍ଟୋମାଇସିନ୍ 1 ଗ୍ରାମ 10 ଲିଟର ପାଣିରେ ମିଶାଇ ଦ୍ରବଣ ପ୍ରସ୍ତୁତ କରନ୍ତୁ ଓ ଧାନ ରୋଇବାର 20 ମିନିଟ୍ ପୂର୍ବରୁ ତଳିର ଚେରକୁ ବୁଡ଼ାଇ ରଖି ବିଶୋଧନ କରନ୍ତୁ। ବର୍ତ୍ତମାନ ସମୟରେ ହରଡ଼ ଫସଲରେ ପତ୍ରମୋଡ଼ା ଓ ପତ୍ରଛନ୍ଦା ପୋକ ଲାଗିବାର ସମ୍ଭାବନା ଅଛି। ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 400 ମିଲିଲିଟର କ୍ଲୋରୋପାଇରିଫସ୍ ଓ ସାଇପରମେଥ୍ରିନ୍ର ମିଳିତ କୀଟନାଶକ କିମ୍ବା 400 ମିଲିଲିଟର ପ୍ରୋଫିନୋଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଜୈବିକ ଉପାୟରେ ମକା ଫସଲରେ ଫଲ୍ ଆର୍ମିୱାର୍ମ କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବ୍ୟୁଭେରିଆ ବାସିଆନା ନାମକ ଜୈବିକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏକର ପ୍ରତି 10ରୁ 12ଟି ବାଉଁଶ କଣି ବା ଶୁଖିଲା ଡାଳ ପୋତିଲେ ତା ଉପରେ ଶିକାରୀ ପକ୍ଷୀଗୁଡ଼ିକ ବସି ଶୁକ ଏବଂ ଅଣ୍ଡାଗୁଡ଼ିକୁ ଖାଇଥାନ୍ତି। ଚଅଁର ଆସିବା ପୂର୍ବରୁ ଏହି ବାଉଁଶ କଣିଗୁଡ଼ିକୁ କାଢି ଦିଅନ୍ତୁ। ମକା ଗଛର ପତ୍ର ସନ୍ଧିରେ ବାଲି, ମାଟି ଏବଂ ପାଉଁଶର ମିଶ୍ରଣକୁ ବିଞ୍ଚି ଦିଅନ୍ତୁ। ଏହା କରିବା ଦ୍ୱାରା ପତ୍ରଗୁଡ଼ିକ ପୋକମାନଙ୍କର ଖାଇବା ପାଇଁ ଅରୁଚିକର ହୋଇଥାଏ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରା ଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁ ଫସଲରେ ନାଲିସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ କିମ୍ବା ମେଟାଲାକ୍ସିଲ୍ 8% ସହିତ ମାଙ୍କୋଜେବ୍ 64% 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅଗଷ୍ଟ ଓ ସେପ୍ଟେମ୍ବର ମାସ ବିଲାତି ବାଇଗଣ ଲଗାଇବାର ଉପଯୁକ୍ତ ସମୟ। ଉନ୍ନତ ବିହନ କିସମ ଯଥା ଉତ୍କଳ କୁମାରୀ, ଉତ୍କଳ ଦୀପ୍ତି, ଉତ୍କଳ ରାଜା ଓ ସ୍ୱର୍ଣ୍ଣ ସମ୍ପଦ ଇତ୍ୟାଦି ଲଗାନ୍ତୁ। ଏକର ପ୍ରତି 150ରୁ 200 ଗ୍ରାମ ବିହନ ଆବଶ୍ୟକ ହୋଇଥାଏ। କଲରା ଫସଲରେ

ଯୌପୋକ ଦମନ ପାଇଁ ଇମିଡାକ୍ଲୋପ୍ରିଡ୍ 0.5 ମିଲିଲିଟର ସିଞ୍ଚନ କରନ୍ତୁ। ପାଉଁଶ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଡାଇନୋକ୍ୟାପ୍ 1 ମିଲିଲିଟର କିମ୍ବା କାର୍ବେଣ୍ଡାଜିମ୍ 0.5 ଗ୍ରାମ ସିଞ୍ଚନ କରନ୍ତୁ। ଲଙ୍କା ଫସଲ ପାଇଁ ଆଗାମୀ ଦିନରେ ବର୍ଷା ଥିବାରୁ ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଘାସ ବାଛି ମୂଳ ସଫା ରଖନ୍ତୁ। ଅଧିକ ପାଣି ଗଛ ମୂଳରେ ରଖନ୍ତୁ ନାହିଁ। ଉଙ୍କୁଣିଆ ପୋକର ନିୟନ୍ତ୍ରଣ ପାଇଁ ମାଲାଥିଅନ୍ କିମ୍ବା ଇମିଡାକ୍ଲୋପ୍ରିଡ୍ 2 ମିଲିଲିଟର ସିଞ୍ଚନ।

0: ଲିପ୍ରୋପିଡ୍ 2 ମିଲିଲିଟର ସିଞ୍ଚନ କରନ୍ତୁ। ପତ୍ରଦାଗର ନିୟନ୍ତ୍ରଣ ପାଇଁ କାର୍ବଣ୍ଡେଜିମ୍ କିମ୍ବା ମାଙ୍କୋଜେବ୍ 2-3 ଗ୍ରାମ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା, ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏବଂ ଶନିବାର ଦିନ ନୂଆଦିଲ୍ଲୀରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ 2026 ଏବଂ ନିବେଶକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ପାଇଁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କହିଛନ୍ତି, ରାଜ୍ୟରେ କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କ୍ୟାନ୍ସର କେୟାର ଅଭିଯାନ ଅଧୀନରେ 91 ସ୍ୱତନ୍ତ୍ର କ୍ୟାନ୍ସର ଚିକିତ୍ସା ପ୍ୟାକେଜ୍କୁ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସାମିଲ କରାଯାଇଛି। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ଏଥିପାଇଁ ବଜେଟ୍ରେ 311 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିଷ୍ପତ୍ତି ଦ୍ୱାରା କ୍ୟାନ୍ସର ରୋଗୀମାନଙ୍କୁ ଆର୍ଥିକ ଚାପ ପାଇଁ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ ନାହିଁ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହୋଇଛି। ବୈଠକରେ ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଅଧ୍ୟକ୍ଷତା କରିବେ। ଏଥିରେ ଯୋଗଦେବା ପାଇଁ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର ପ୍ରତିନିଧିମାନେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସମ୍ମିଳନୀରେ ଲୋକକୈନ୍ଦ୍ରିକ ଏବଂ ମାନବତା ପ୍ରଥମ ଆଭିମୁଖ୍ୟ ଆଧାରରେ ଶିକ୍ଷା କ୍ଷେତ୍ରରେ ସହଯୋଗ ନେଇ ଆଲୋଚନା କରାଯିବ। ରାଜ୍ୟରେ ବନ୍ୟା ପରିସ୍ଥିତି ସୁଧୁରିଥିବା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବନ୍ୟା ପାଣି ଛାଡ଼ିବା ପରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ବାଲେଶ୍ୱରରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ସମୟସୂଚୀ ପ୍ରକାଶ ପାଇଛି। ସଂଶୋଧିତ ସୂଚୀ ଅନୁଯାୟୀ ଆସନ୍ତା 19 ପର୍ଯ୍ୟନ୍ତ ଭୋଟର ତାଲିକାରେ ନାମ ସଂଯୋଗ ସମ୍ବନ୍ଧିତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ସେହିପରି ଦାବି ଓ ଆପତ୍ତିର ଶୁଣାଣି ଓ ଫଇସଲା ପ୍ରକ୍ରିୟା ଅବଧିକୁ 17 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚୂଡ଼ାନ୍ତ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ମାସ 31 ପ୍ରକାଶ ପାଇବ। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହେବ। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ଭୁବନେଶ୍ୱରସ୍ଥିତ କର୍ମଚାରୀ ରାଜ୍ୟ ବୀମା ନିଗମ ଇଏସ୍ଆଇସି ହସ୍ପିଟାଲରେ 50 ସିଟ୍ରେ ନାମଲେଖା ପାଇଁ ପ୍ରକ୍ରିୟା ଶେଷ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟରେ ପ୍ରାୟ 1,00,000 ଇଏସ୍ଆଇସି ବୀମାଭୁକ୍ତ ଶ୍ରମିକ ଏବଂ ସେମାନଙ୍କ ପରିବାର ଉପକୃତ ହେବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ମଧ୍ୟ ଦେଇ ଯାଇଥିବା 16 ଜାତୀୟ ରାଜପଥର ପାଣିକୋଇଲ୍ଠାରୁ ଲକ୍ଷ୍ମଣନାଥ ପର୍ଯ୍ୟନ୍ତ ରାସ୍ତାରେ ଯାନଗୁଡ଼ିକର ସର୍ବାଧିକ ବେଗସୀମା ନିର୍ଦ୍ଧାରିତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣ ଏସ୍ଟିଏ ଓଡ଼ିଶା

0: ପକ୍ଷରୁ ଇଣ୍ଟେଲିଜେଣ୍ଟ ଏନ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ମାଧ୍ୟମରେ ରାଜ୍ୟର 9 ଜାତୀୟ ଓ ରାଜ୍ୟ ରାଜପଥରେ ସ୍ୱୟଂଚାଳିତ ଇ ଚାଲାଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସ ଏବଂ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହ୍ରାସ, ଯାତାୟତ ନିୟମର କଡ଼ାକଡ଼ି ପାଳନ ଏବଂ ସଡ଼କ ସୁରକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ୍ସ୍ଥିତ ଲକ୍ରା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଶିକ୍ଷାନୀତି 2020 ସମ୍ପର୍କିତ ବୈଠକରେ ଶିକ୍ଷା ପ୍ରତି ରୁଚି ସୃଷ୍ଟି କରିବା ସହ ଶିଶୁ ମନୋବିଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ପରିଚାଳନା କମିଟିର ନୂତନ ସଭାପତିଙ୍କ ସମେତ 25 ସଭ୍ୟ ମନୋନୀତ ହୋଇଥିଲେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45 ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚିବ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ମଧ୍ୟରେ ତାଳଚେରଠାରେ ସର୍ବାଧିକ 80 mm ବର୍ଷା ରେକର୍ଡ ହୋଇଛି। 16 ଜାତୀୟ ଜୁନିୟର ପୁରୁଷ ହକି ଚାମ୍ପିୟନ୍ସିପ୍ ଡିଭିଜନ୍ ଏ'ର ସେମିଫାଇନାଲ୍ରେ ହକି ଆସୋସିଏସନ୍ ଅଫ୍ ଓଡ଼ିଶା ପ୍ରବେଶ କରିଛି। ତାମିଲନାଡୁର କୋଏମ୍ବାଟୁରରେ ଚାଲିଥିବା ଏହି ଚାମ୍ପିୟନ୍ସିପ୍ରେ ଗତକାଲି ଓଡ଼ିଶା କ୍ୱାର୍ଟର ଫାଇନାଲ୍ରେ ହରିୟାଣାକୁ 5-1 ପରାସ୍ତ କରିଛି। ସେମିଫାଇନାଲ୍ରେ ଓଡ଼ିଶା ଦଳ ପଞ୍ଜାବକୁ ଭେଟିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ନାରୀ ସ୍ୱାସ୍ଥ୍ୟ ଓ ଯୋଗ ଆଲୋଚନା କରିଛନ୍ତି ଡକ୍ଟର ପ୍ରତିଭା ଶ୍ରୀ।
2: ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ନାରୀର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। ତେବେ ତାର ଜୀବନକୁ ସୁସ୍ଥ ଓ ଶୃଙ୍ଖଳିତ କରିବା ନିମନ୍ତେ ବାଲ୍ୟକାଳରୁ ଅନେକ ବ୍ୟବହାରିକ ଶିକ୍ଷାର ଆବଶ୍ୟକତା ରହିଛି। ଏହା ସହିତ ପ୍ରତିଦିନ କିଛି ଆସନ, ପ୍ରାଣାୟାମ, ମୁଦ୍ରା ଓ ମନ୍ତ୍ର ଆଦିର ଅଭ୍ୟାସ କରିବା ଉଚିତ, ଫଳରେ ବାଳିକାଟି ପୂର୍ଣ୍ଣ ଯୌବନ ପ୍ରାପ୍ତ ହେବା ବେଳକୁ ତାହାର ଶାରୀରିକ ଓ ମାନସିକ ବିକାଶରେ ସମନ୍ୱୟ ସୃଷ୍ଟି ହୋଇଥାଏ। 7 ବୟସରୁ ହିଁ ସରଳ ଯୋଗାଭ୍ୟାସ ଆରମ୍ଭ କରିବା ନିହାତି ଆବଶ୍ୟକ, କାରଣ ପିଉସିକା ଗ୍ରନ୍ଥି ଯାହାକୁ ପିନିଆଲ ଗ୍ଲାଣ୍ଡ କୁହାଯାଏ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ରହିଥାଏ, ଫଳରେ ଉପଯୁକ୍ତ ଭାବରେ ଶରୀର ଓ ମନର ବିକାଶ ହୋଇଥାଏ। ନିୟମିତ ସୂର୍ଯ୍ୟ ନମସ୍କାର 6 ଚକ୍ର, ତାପରେ 2-3 ପାଇଁ ଶବାସନର ଅଭ୍ୟାସ, ନାଡ଼ି ଶୋଧନ ପ୍ରାଣାୟାମ 5 ଆବୃତ୍ତି, ସାମ୍ଭବୀ ମୁଦ୍ରା 5 ଯେଉଁ ଅଭ୍ୟାସରେ କି ଦୃଷ୍ଟିକୁ ଭ୍ରୂ ମଧ୍ୟରେ କେନ୍ଦ୍ରୀଭୂତ କରାଯାଇଥାଏ, ତା ସହିତ ନାସିକାଗ୍ର ଦୃଷ୍ଟି 5 ଯେଉଁଥିରେ କି ଦୃଷ୍ଟିକୁ ନାସିକାଗ୍ରରେ କେନ୍ଦ୍ରୀଭୂତ କରାଯାଇଥାଏ, ଏବଂ ଗାୟତ୍ରୀ ମନ୍ତ୍ର 24 ଉଚ୍ଚାରଣ କରିବା ନିହାତି ଆବଶ୍ୟକ। ମହିଳାମାନଙ୍କର ମାସିକ ଧର୍ମ ସ୍ଥାପିତ ହେବା ପରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ, ଯଥା ପେଟ ଓ ପିଠିର ଯନ୍ତ୍ରଣା, ମୋଟାପା ବୃଦ୍ଧି ହେବା, କୋଷ୍ଠକାଠିନ୍ୟତା ଏବଂ ମୁଖମଣ୍ଡଳରେ ବ୍ରଣ ଇତ୍ୟାଦି। ଏହି ସମସ୍ୟାକୁ ଦୂର କରିବା ନିମନ୍ତେ ପ୍ରତିଦିନ ସୂର୍ଯ୍ୟ ନମସ୍କାରର ଅଭ୍ୟାସ 6-8 କରିବା ଦରକାର। ଭୁଜଙ୍ଗାସନ 5, ମାର୍ଜରୀ ଆସନ, ମତ୍ସ୍ୟାସନ, ଶଶଙ୍କାସନ ଏବଂ ଉଷ୍ଟ୍ରାସନ ଆଦି ପଛକୁ ମୋଡ଼ି ହେଲା ଭଳି ଯେତେ ସବୁ ଆସନ ରହିଛି ସେଗୁଡ଼ିକର ଅଭ୍ୟାସ କଲେ ପିଠିର ମାଂସପେଶୀର ଏକ୍ସରସାଇଜ୍ ହୋଇଥାଏ ଆଉ ଶରୀରର ସାମ୍ନା ପାଖର ଷ୍ଟ୍ରେଚ୍ ହୋଇଥାଏ, ଟୋନ୍ ହୋଇଥାଏ, ତା ଫଳରେ ଏହି ମାଂସପେଶୀ ମଜବୁତ ହୋଇଥାଏ ଆଉ ଶରୀରର ସମସ୍ତ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ରେ କାର୍ଯ୍ୟକ୍ଷମ ହୋଇଥାନ୍ତି। ଏବଂ ତା ସହିତ ଆମେ ଦେଖିବା କିଛି ପ୍ରାଣାୟାମର ଅଭ୍ୟାସ, ଯେମିତି ନାଡ଼ି ଶୋଧନ ଏବଂ ଭ୍ରମରୀ ପ୍ରାଣାୟାମ, ତା ସହିତ ଉଜୟୀ ପ୍ରାଣାୟାମର ଆବୃତ୍ତି ମିନିମମ୍ 10 ଯଦି ଆମେ କରିବା ତାହା ଲାଭଦାୟକ। ଜଣେ ଯୋଗ ପ୍ରଶିକ୍ଷକ ତାଙ୍କଠାରୁ ଯୋଗ ନିଦ୍ରାର ଅଭ୍ୟାସ ଶିଖି ଦୈନନ୍ଦିନ ଜୀବନରେ 15 ମିନିମମ୍ ଯୋଗ ନିଦ୍ରାର ଅଭ୍ୟାସ ଫଳରେ ମନ ଓ ଶରୀରକୁ ବହୁତ ଶାନ୍ତି ମିଳିଥାଏ। ଆଉ ତା ସହିତ ଆମେ ଦେଖିବା ବୈବାହିକ ଜୀବନରେ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ନିର୍ବାହ କରିବା ନିମନ୍ତେ ନାରୀକୁ ଅପରିମିତ ଶକ୍ତିର ଆବଶ୍ୟକ ହୋଇଥାଏ। ଦୈନନ୍ଦିନର ଜୀବନଚର୍ଯ୍ୟାରେ ଯୋଗାଭ୍ୟାସ ଫଳରେ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ଉପଲବ୍ଧ ହୁଏ ଏବଂ ପାରିବାରିକ ଜୀବନ ସୁଖମ ହୋଇଥାଏ। ହର୍ମୋନାଲ ଇମ୍ବାଲାନ୍ସ ଫଳରେ ମୋଟାପା ବଢ଼ିଥାଏ, ବିଷର୍ଣ୍ଣତା ଏବଂ ଉଦ୍ବେଗ ମଧ୍ୟ ବଢ଼ିଥାଏ। ତେଣୁ ଏହି

0: କ୍ଷେତ୍ରରେ ଯୋଗ ଅଭ୍ୟାସ ଯେମିତିକି ଆମେ ଦେଖିବା ପବନ ମୁକ୍ତାସନ, କିଛି ସମୟ ସୂର୍ଯ୍ୟ ନମସ୍କାର, କିଛି ଚକ୍ର କଲାପରେ ଯେମିତି ଆପଣ ଦେଖନ୍ତୁ ଯଦି 6-8 ରାଉଣ୍ଡ କରିପାରୁଛନ୍ତି ଦୈନନ୍ଦିନ ଜୀବନରେ, ଆଉ ସୂର୍ଯ୍ୟ ନମସ୍କାର ଅଭ୍ୟାସ ପରେ କିଛି ସମୟ ଶବାସନରେ ରହି ବିଶ୍ରାମ ନେବା ଫଳରେ ପ୍ରାଣଶକ୍ତିର ସଞ୍ଚାର ସହିତ ଅଙ୍ଗ ପ୍ରତ୍ୟଙ୍ଗରେ ସ୍ଫୁର୍ତ୍ତି ଆସିଥାଏ। ସର୍ବାଙ୍ଗାସନ ଓ ବିପରୀତକରଣୀ ମୁଦ୍ରାର ଅଭ୍ୟାସ ଦ୍ୱାରା ବିଭିନ୍ନ ସ୍ତ୍ରୀ ରୋଗ ମଧ୍ୟ ଦୂର ହୁଏ ଏବଂ ମୁଖମଣ୍ଡଳ କାନ୍ତିଯୁକ୍ତ ହୋଇଥାଏ। ତା ସହିତ ଧ୍ୟାନରେ ଆମେ ଯଦି 10 ମିନିଟ୍ ଅଭ୍ୟାସ କରିବା ତେବେ ମନକୁ ଶାନ୍ତି ମିଳେ ଏବଂ ମନ ସ୍ଥିର ମଧ୍ୟ ରହିଥାଏ। ଏହାପରେ ଆମେ ଦେଖିବା ଉଜୟୀ ପ୍ରାଣାୟାମ, ଗୋଟିଏ ନିହାତି ଉପାଦେୟ ପ୍ରାଣାୟାମ ଯାହାଦ୍ୱାରା ମନ ଅନ୍ତର୍ମୁଖୀ ହୁଏ ଓ ମସ୍ତିଷ୍କକୁ ମଧ୍ୟ ବିଶ୍ରାମ ମିଳିଥାଏ। ଦାମ୍ପତ୍ୟ ଜୀବନକୁ ସୁଖମୟ କରିବା ନିମନ୍ତେ ବଜ୍ରୁଲି ମୁଦ୍ରାର ଅଭ୍ୟାସ ଅତ୍ୟନ୍ତ ଲାଭପ୍ରଦ। ଏହା ସହିତ ସପ୍ତାହକୁ ଥରେ ଲଘୁ ଶଙ୍ଖ ପ୍ରକ୍ଷାଳନ, ଜଣେ ପ୍ରଶିକ୍ଷକଙ୍କ ଠାରୁ ଏ ବିଷୟରେ ଜାଣିନେ କି ଏହି ଅଭ୍ୟାସ କେମିତି କରାଯାଏ ଯଦି ସପ୍ତାହରେ ଥରେ, ତା ସହିତ ଦୈନନ୍ଦିନ ଜୀବନରେ ଜଳ ନୀତିର ଅଭ୍ୟାସ ଯଦି କରାଯାଏ ମନ ଶାନ୍ତ ରହେ, ତାର କର୍ମକ୍ଷେତ୍ରରେ ସଫଳ ଭାବରେ ତାର ଦାୟିତ୍ୱକୁ ନିର୍ବାହ କରିପାରିବ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ନାରୀ ସ୍ୱାସ୍ଥ୍ୟ ଓ ଯୋଗ, ଆଲୋଚନା କରିଥିଲେ ଡକ୍ଟର ପ୍ରତିଭା ଶ୍ରୀ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହରମୁଜ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ର ସୂଚନା, ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ ଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଓ ମଧ୍ୟପ୍ରଦେଶ ବିଜୟୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ କାହାଣୀ କହିବାର ସମୃଦ୍ଧ ପରମ୍ପରା ଏବଂ ରଚନାତ୍ମକ ପ୍ରତିଭାମାନଙ୍କ ଅନେକ କ୍ଷମତା ରହିଛି। ବିଶ୍ୱସ୍ତରରେ ଭାରତକୁ ବିଷୟବସ୍ତୁ ପ୍ରସ୍ତୁତି କେନ୍ଦ୍ର ଭାବେ ବିକାଶ କରାଯାଇପାରିବ ବୋଲି ସେ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ନେଟ୍ଫ୍ଲିକ୍ସର ସହକାରୀ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଟେଡ୍ ସାରଣ୍ଡୋସ୍ଙ୍କ ସହ ସାକ୍ଷାତ ପରେ ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଲୋଚନା କାଳରେ ଶ୍ରୀ ମୋଦି ଏବଂ ନେଟ୍ଫ୍ଲିକ୍ସ ଅଧିକାରୀ ଭାରତରେ ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରର ସମ୍ଭାବନା ଉପରେ ଆଲୋଚନା କରିଥିଲେ। ନେଟ୍ଫ୍ଲିକ୍ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି ବୈଠକରେ ଭାରତର ଗଣମାଧ୍ୟମ ଏବଂ ମନୋରଞ୍ଜନ ଉଦ୍ୟୋଗକୁ ବିଶ୍ୱସ୍ତରୀୟ ମଞ୍ଚକୁ ନେବା ଲାଗି ଆଲୋଚନା ହୋଇଛି। ଏହି ଅବସରରେ ନେଟ୍ଫ୍ଲିକ୍ସ କମ୍ପାନୀ ଭାରତର ରଚନାତ୍ମକ ପ୍ରତିଭାମାନଙ୍କୁ ଅବସର ଦେବା ଲାଗି ନୂଆ ପଦକ୍ଷେପ ଆରମ୍ଭ କରିବା ନିମନ୍ତେ ଘୋଷଣା କରିଛି। ଭାରତୀୟ ରଚନାତ୍ମକ ପ୍ରାଦ୍ୟୋଗିକୀ ସଂସ୍ଥାନ ଏବଂ ରାଷ୍ଟ୍ରୀୟ ଚଳଚ୍ଚିତ୍ର ବିକାଶ ନିଗମ ମିଳିତ ଭାବେ ଏଥିଲାଗି ଭାରତୀୟ ପ୍ରତିଭାମାନଙ୍କୁ କୌଶଳ ବିକାଶ ଓ ଶିକ୍ଷା ମାଧ୍ୟମରେ ମାର୍ଗଦର୍ଶନ କରିବେ ବୋଲି କୁହାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହ ଦେଶର ଶିକ୍ଷା କ୍ଷେତ୍ରକୁ ଦୃଢ଼ କରିବା ଲାଗି କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି ଦେଶର ଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ଲାଗି ଅନୁଷ୍ଠିତ ସମୀକ୍ଷା ବୈଠକରେ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ଏବଂ ଶିକ୍ଷାର ଗୁଣବତ୍ତା ଓ ସହଜତା ବୃଦ୍ଧି ଲାଗି ଗ୍ରହଣ କରାଯାଇଥିବା ବିଭିନ୍ନ ଉପାୟ ଉପରେ ବିଚାର ବିମର୍ଶ ହୋଇଛି। ସେ କହିଛନ୍ତି ଭବିଷ୍ୟତକୁ ଲକ୍ଷ୍ୟ ରଖି ପ୍ରସ୍ତୁତ ହୋଇଥିବା ଶିକ୍ଷା ପ୍ରଣାଳୀର ନିର୍ମାଣ ପ୍ରତି ସରକାର ପ୍ରତିବଦ୍ଧ, ଯାହା ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସଶକ୍ତ କରିବା ସହ ବିକଶିତ ଭାରତ ଦୃଷ୍ଟିକୋଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ନୀତି ଆୟୋଗ ପକ୍ଷରୁ ରି ଇମାଜିନିଂ କେୟାର ଷ୍ଟ୍ରାଟେଜିଜ୍ ଫର୍ ଏମ୍ପାୱରିଂ କେୟାର ଗିଭର୍ସ ଇନ୍ ବିକଶିତ ଭାରତ ଆଟ୍ 2047 ଶୀର୍ଷକ ରିପୋର୍ଟ ଜାରି କରିଛି। ରିପୋର୍ଟ ଅନୁଯାୟୀ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ବିକାଶକୁ ଏକ ପ୍ରମୁଖ ସ୍ତମ୍ଭ ଭାବେ ଯତ୍ନ ପ୍ରଦାନ କରିବା ବ୍ୟବସ୍ଥା ଇକୋସିଷ୍ଟମକୁ କଳ୍ପନା କରାଯାଇ ଦକ୍ଷ ଯତ୍ନବାନ ବୃତ୍ତିଗତଙ୍କ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଭାରତର ସମ୍ଭାବନାକୁ ସୁଦୃଢ଼ ବୋଲି କୁହାଯାଇଛି। ଏହି ଅବସରରେ

ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ଅଶୋକ କୁମାର ଲାହିଡ଼ି କହିଛନ୍ତି, ଏଥିରେ ଚିକିତ୍ସା ଉପଚାର ପରିବର୍ତ୍ତେ ଯତ୍ନ ପ୍ରଦାନ କରିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି, ଯାହା ଉପଚାରଠାରୁ ବହୁ ଗୁଣରେ ଅଧିକ। ଡକ୍ଟର ଲାହିଡ଼ି ଏହି ରିପୋର୍ଟ ଉନ୍ମୋଚନ କରିବା ଅବସରରେ ଆୟୋଗର ସଦସ୍ୟ ଡକ୍ଟର ଆର୍ ବାଲସୁବ୍ରମଣ୍ୟମ, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନିଧି ଛିବର ଏବଂ କେନ୍ଦ୍ର ମନ୍ତ୍ରଣାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ। ରିପୋର୍ଟ ଉନ୍ମୋଚନ ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, ୟୁନିସେଫ୍, ବିଶ୍ୱବ୍ୟାଙ୍କ ଏବଂ ଆନ୍ତର୍ଜାତିକ ଶ୍ରମ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ। 2024-25ର ଏକ ସର୍ଭେ ଅନୁଯାୟୀ ଦେଶର କୌଣସି ସ୍ଥାନରେ ହାତରେ ମଇଳା ଉଠାଇବା କାର୍ଯ୍ୟ ହେଉନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଗତକାଲି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି, 2013 ସର୍ଭେ ଅନୁଯାୟୀ 58,000 ଏବଂ 2018 ସର୍ଭେ ଅନୁଯାୟୀ 98 ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇଥିଲା ଯେଉଁମାନେ ହାତରେ ମଇଳା ଉଠାଉଥିଲେ। ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର କହିଛନ୍ତି, ସେହିସବୁ ଲୋକମାନଙ୍କୁ ପୁନର୍ବାସ ସହାୟତା ସ୍ୱରୂପ 40,000 ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ସେ କହିଛନ୍ତି, ନମସ୍ତେ ଯୋଜନା ଅଧୀନରେ ସରକାର ସେଭଳି ଲୋକଙ୍କୁ ସ୍ୱରୋଜଗାର ଯୋଜନାରେ ପୁନଃ ଥଇଥାନ କରୁଛନ୍ତି। ସେ ଗୃହକୁ ଜଣାଇଛନ୍ତି, 2023-24ରୁ 2025-26 ମଧ୍ୟରେ ହାତରେ ମଇଳା ଉଠାଉଥିବା ଲୋକଙ୍କ ସଂଖ୍ୟା 5,632 ଥିବାବେଳେ ସେମାନଙ୍କୁ କୌଶଳ ପ୍ରଶିକ୍ଷଣ ଦିଆଯାଇଛି ଏବଂ ସେମାନଙ୍କ ମଧ୍ୟରୁ 483 ଜଣଙ୍କୁ ଅନ୍ୟ କର୍ମନିଯୁକ୍ତି ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ହରମୁଜ ପ୍ରଣାଳୀକୁ ନେଇ ଓମାନ ସହିତ ଏକ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଚଳିତ ସପ୍ତାହରେ ଏହି ବୁଝାମଣା ସମ୍ପର୍କିତ ଘୋଷଣା ହୋଇପାରେ। ଯଦି ଏହା ଚୂଡ଼ାନ୍ତ ହୁଏ, ତେବେ ହରମୁଜ ପ୍ରଣାଳୀ ପୁନଶ୍ଚ ଖୋଲିବା ସହ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ପ୍ରଭାବ ହ୍ରାସ ପାଇବ ଏବଂ ଇରାନ ଓ ଆମେରିକା ମଧ୍ୟରେ ଜାରି ରହିଥିବା ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟ ଶେଷ ହେବାର ସମ୍ଭାବନା ରହିଛି। ତେବେ ଆମେରିକା ଇରାନର ବନ୍ଦରଗୁଡ଼ିକ ଉପରୁ କଟକଣା ହଟାଇବା କିମ୍ବା ନ ହଟାଇବା ଉପରେ ଏହି ବୁଝାମଣାର ଭବିଷ୍ୟତ ନିର୍ଭର କରିବ। ଇରାନ କହିଛି, ହରମୁଜ ପ୍ରଣାଳୀ ଉପରେ ସେ ପ୍ରମୁଖ ଭାବେ ନିୟନ୍ତ୍ରଣ ରଖିବ ଏବଂ ଯୁଦ୍ଧ ପୂର୍ବରୁ ଯେଭଳି କାରବାର ହେଉଥିଲା ଆଉ ସେଭଳି ହେବ ନାହିଁ। ସୂଚନା ଅନୁଯାୟୀ, ହରମୁଜ ପ୍ରଣାଳୀର ଉତ୍ତର ଭାଗକୁ ଇରାନ ଏବଂ ଦକ୍ଷିଣ ଭାଗକୁ ଓମାନ ନିୟନ୍ତ୍ରଣ କରିବା ଲାଗି ଆଲୋଚନା କରୁଛନ୍ତି। ଭାରତୀୟ ରେଳ ବିଭାଗ ପକ୍ଷରୁ ଆଦର୍ଶ ରିହାତି ବୁଝାମଣାରେ ହୋଇଥିବା ପରିବର୍ତ୍ତନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ କଣ୍ଟେନର ଟ୍ରେନ୍ ପରିଚାଳକମାନେ ଗୋଟିଏ ଲାଇସେନ୍ସରେ ସାରା ଦେଶରେ କଣ୍ଟେନର ଟ୍ରେନ୍ ଚଳାଇବା ଲାଗି ଅନୁମତି ପାଇପାରିବେ। ଏଥିଲାଗି 25 କୋଟି ଟଙ୍କାର ପଞ୍ଜୀକରଣ ଶୁଳ୍କ ଦେବାକୁ ପଡ଼ିବ। ଏହି ସଂଶୋଧନ ବ୍ୟବସ୍ଥାକୁ ମଞ୍ଜୁରୀ ମିଳିବା ପରେ ବିଭିନ୍ନ ମାର୍ଗରେ ଅଲଗା ପଞ୍ଜୀକରଣ ବ୍ୟବସ୍ଥା ବନ୍ଦ କରାଯାଇଛି। ନୂଆ ବ୍ୟବସ୍ଥା ଅନୁଯାୟୀ ନୂତନ ପରିଚାଳକମାନଙ୍କୁ 20 ଲାଗି ଅନୁମତି ପ୍ରଦାନ କରାଯିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏକୀକୃତ ପଞ୍ଜୀକରଣ ଶୁଳ୍କ ଲାଗୁ ହେବା ଏବଂ ଭିନ୍ନ ପଞ୍ଜୀକରଣ ବ୍ୟବସ୍ଥା ଉଚ୍ଛେଦ ଦ୍ୱାରା ନିୟାମକ ଖର୍ଚ୍ଚ ହ୍ରାସ ପାଇବା ସହ ମଞ୍ଜୁରୀ ପ୍ରକ୍ରିୟା ସହଜ ହେବ, ଯାହାଫଳରେ କଣ୍ଟେନର ଟ୍ରେନ୍ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରତିଯୋଗୀମାନେ ଅଧିକରୁ ଅଧିକ ଭାଗ ନେଇପାରିବେ। 1945 ଆଜିର ଦିନରେ ଜାପାନର ହିରୋସୀମା ଏବଂ ନାଗାସାକି ସହରରେ ପରମାଣୁ ବୋମା ନିକ୍ଷେପ କରାଯିବା ଫଳରେ 1,40,000 ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହି ପୀଡ଼ିତମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆଜି ହିରୋସୀମା ଦିବସ ପାଳନ କରାଯାଉଛି। ପରମାଣୁ ବୋମାର ଭୟାବହତାକୁ ମନେ ପକାଇବା ଏବଂ ଭବିଷ୍ୟତ ଲାଗି ଏକ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ ଦିଗରେ ଆଜିର ଦିବସ ସମସ୍ତଙ୍କ ପାଇଁ ଆହ୍ୱାନ ସୃଷ୍ଟି କରୁଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସିଲକାରା ସୁଡ଼ଙ୍ଗ ଉଦ୍ଧାର ଅଭିଯାନରେ ଅସାଧାରଣ ସାହସ ଏବଂ ନିଃସ୍ୱାର୍ଥପର ସେବା ପ୍ରଦର୍ଶନ କରିଥିବା 12 ଖଣି ଶ୍ରମିକଙ୍କୁ ସର୍ବୋତ୍ତମ ଜୀବନରକ୍ଷା ପଦକରେ ସମ୍ମାନିତ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ସମାରୋହରେ ସଡ଼କ ପରିବହନ ଏବଂ ରାଜପଥ ରାଜ୍ୟମନ୍ତ୍ରୀ ହର୍ଷ ମାଲହୋତ୍ରା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ସିଲକାରା ସୁଡ଼ଙ୍ଗ ଭୁଶୁଡ଼ିବା କ୍ଷେତ୍ରରେ ଉଦ୍ଧାର କାର୍ଯ୍ୟ କରିବା ସବୁଠାରୁ ଆହ୍ୱାନପୂର୍ଣ୍ଣ ଥିଲା। ସେ କହିଛନ୍ତି, ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରିତ କରିଥିଲେ ଏବଂ ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର ଲାଗି ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଆଫ୍ରିକା ସହ ସମାବେଶୀ ଏବଂ ଚାହିଦା ଆଧାରିତ ବିକାଶ ସହଯୋଗମୂଳକ ସମ୍ପର୍କ ସ୍ଥାପନ କରିଛି, ଯାହାଫଳରେ ରାଷ୍ଟ୍ରୀୟ ପ୍ରାଥମିକତା ଲାଗି ସ୍ଥାନୀୟ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି।

0: ଗତକାଲି ନୂଆଦିଲ୍ଲୀରେ ଆଫ୍ରିକା ଦିବସ ପାଳନ ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଆଫ୍ରିକାର ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ସବୁଠାରୁ ବୃହତ ଭାଗିଦାର ପାଲଟିଛି। ପାକିସ୍ତାନର ଖାଇବର ପଖତୁଆ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମହମ୍ମଦ ସୁହେଲ ଆଫ୍ରିଦି କହିଛନ୍ତି, ଯଦି ତେହେରିକ୍ ଏ ଇନ୍ସାଫ୍ ପିଟିଆଇର ପ୍ରତିଷ୍ଠାତା ଅଧ୍ୟକ୍ଷ ଏବଂ ଜେଲ୍ ଦଣ୍ଡ ଭୋଗୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ନ୍ୟାୟ ନ ମିଳେ, ତେବେ ଦଳୀୟ ସମର୍ଥକମାନେ ଇସ୍ଲାମାବାଦକୁ ଆସନ୍ତା ସେପ୍ଟେମ୍ବର 27 ତାରିଖରେ ଯାତ୍ରା କରିବେ। ଇମ୍ରାନ୍ ଖାନ୍ଙ୍କ ଜେଲ୍ରେ ରହିବା ଆଜି 3 ବର୍ଷ ପୂରୁଥିବାବେଳେ ଗତକାଲି ପେଶାୱାରଠାରେ ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଷୋଡ଼ଶ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ଚମ୍ପିୟନ୍ସିପ୍ର ଡିଭିଜନ୍ ଏରେ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ବିଜୟ ହାସଲ କରି ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି। ଗତକାଲି ତାମିଲନାଡୁର କୋଏମ୍ବାଟୁର୍ଠାରେ ଅନୁଷ୍ଠିତ ମ୍ୟାଚ୍ଗୁଡ଼ିକରେ ପଞ୍ଜାବ କର୍ଣ୍ଣାଟକକୁ 5-2 ଗୋଲ୍ରେ, ଓଡ଼ିଶା ହରିୟାଣାକୁ 5-1, ମଧ୍ୟପ୍ରଦେଶ ଦାଦ୍ରାନଗର ହାବେଲି ଏବଂ ଦାମନ୍ଦିଓକୁ 7-3 ପରାସ୍ତ କରିଥିଲା। ଝାଡ଼ଖଣ୍ଡ ଉତ୍ତରପ୍ରଦେଶ ମଧ୍ୟରେ ମ୍ୟାଚ୍ 3-3 ଡ୍ର ରହିବା ପରେ ଝାଡ଼ଖଣ୍ଡ ସୁଟ୍ଆଉଟ୍ରେ ବିଜୟ ଲାଭ କରିଛି। ଆଜି କୋଏମ୍ବାଟୁର୍ରେ ଓଡ଼ିଶା ଏବଂ ପଞ୍ଜାବ ଓ ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ବିଶ୍ୱସ୍ତରରେ ଭାରତକୁ ନବସୃଜନାତ୍ମକ ଲେଖନୀ ପ୍ରସ୍ତୁତି କେନ୍ଦ୍ର ଭାବେ ବିକଶିତ କରାଯିବ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲାଗି ବିଭିନ୍ନ ପଦକ୍ଷେପର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ହର୍ମୁଜ୍ ପ୍ରଣାଳୀକୁ ନେଇ ଓମାନ ସହ ବୁଝାମଣା ପ୍ରସ୍ତାବକୁ ଚୂଡ଼ାନ୍ତ ରୂପ ଦିଆଯାଉଥିବା ଇରାନ୍ର ସୂଚନା ଏବଂ ଭାରତୀୟ କନିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତାର ଡିଭିଜନ୍ ଏ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ଗୁଡ଼ିକରେ ଓଡ଼ିଶା, ପଞ୍ଜାବ, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ବିଜୟୀ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ।

ଶ୍ରାବଣ ଆସିଲା, ମେଘ ବରଷୁଛି, ପୂର୍ବ ଦିଗରୁ ଶ୍ରାବଣର ବର୍ଷା ସହିତ ଗୀତ ଗାଇ ପବନ ବି ବହୁଛି। ଶ୍ରାବଣର ସ୍ପର୍ଶରେ ହସୁଛନ୍ତି ବୃକ୍ଷଲତା, ହସୁଛି ଧରା, ଚାରିଆଡ଼େ ଜଳମୟ।

ଶ୍ରାବଣ ବର୍ଷାର ଅନୁଭବ ସହରଠାରୁ ଗାଁ ଗହଳି ପର୍ଯ୍ୟନ୍ତ ଦେଖାଯାଏ। ଆକାଶରେ ଛିଣ୍ଡା ଛିଣ୍ଡା ବାଦଲ ମନରେ ଭ୍ରମ ସୃଷ୍ଟି କରେ। ଲାଗେ ସତେ ଯେମିତି ରିମ୍ଝିମ୍ ଗୀତ ଗାଇ ବାରିଧାରା ଓଜାଡ଼ି ହୋଇପଡ଼ୁଛି।

ପୁଣି ଶ୍ରାବଣ ହେଉଛି ପିଆସି ମନର ଶୋଷ। ପିଆସି ମନର ଶୋଷ ମେଣ୍ଟାଇଥାଏ। ଶ୍ରାବଣ ମାସ ହେଉଛି ପ୍ରେମର ମାସ, ମିଳନର ମାସ। ପିଆସିଟିଏ ଶ୍ରାବଣର ବର୍ଷା ଟୋପା ସହିତ ଆଶା ନେଇ ଚାହିଁଥାଏ ତାର ପ୍ରାଣପ୍ରିୟକୁ।

0: ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା ଟିପିଏନ୍ ଓଡିଏଲ।
1: ଖୁସି ଖବର, ଖୁସି ଖବର, ଖୁସି ଖବର, ଓଡ଼ିଶାର ସମସ୍ତ କୃଷକ ଭାଇ ଓ ଭଉଣୀମାନଙ୍କ ପାଇଁ ଖୁସି ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଖରିଫ 2026 ଋତୁରେ ଓଡ଼ିଶାର ଦେବଗଡ଼, ନବରଙ୍ଗପୁର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ସରକାରୀ ବୀମା ସଂସ୍ଥା ଭାରତୀୟ କୃଷି ବୀମା କମ୍ପାନୀ ଲିମିଟେଡ୍ ଦ୍ୱାରା ଲାଗୁ କରାଯାଉଅଛି। ଏହି ବୀମା ଯୋଜନା 2 ହେକ୍ଟର ପର୍ଯ୍ୟନ୍ତ ସବୁ ବିଜ୍ଞପିତ ଫସଲ ପାଇଁ ମାଗଣା ମିଳିବ। କେବଳ 1 ଟଙ୍କା ବ୍ୟୟରେ ପ୍ରତି ଆପ୍ଲିକେସନ୍ ନିମନ୍ତେ ବ୍ୟାଙ୍କ ଆକାଉଣ୍ଟର ସଂଯୋଗ ପାଇଁ ଆବଶ୍ୟକ। ଏହି ସୁବିଧା କେବଳ 15 ଅଗଷ୍ଟ 2026 ପର୍ଯ୍ୟନ୍ତ ଲାଗୁ ରହିବ। ନିଜ ଫସଲକୁ ସମସ୍ତ ପ୍ରକାରର ପ୍ରାକୃତିକ ବିପଦରୁ ସୁରକ୍ଷିତ ରଖନ୍ତୁ, ତାହା ମଧ୍ୟ ମାତ୍ର 1 ଟଙ୍କାରେ। ଏହି ସୁବିଧା ବାରମ୍ବାର ମିଳିବ ନାହିଁ। ଏହି ବୀମାର ସୁବିଧା ପାଇବାକୁ ହେଲେ ଅଣଋଣୀ ଚାଷୀ ଯେଉଁମାନଙ୍କର ନିଜସ୍ୱ ଜମି ଥିବ ସେମାନଙ୍କ ପାଇଁ ଏଗ୍ରିଷ୍ଟାକ୍ ଆଇଡି ବାଧ୍ୟତାମୂଳକ। ଯେଉଁ ଚାଷୀମାନଙ୍କର ଏଗ୍ରିଷ୍ଟାକ୍ ଆଇଡି ନାହିଁ ସେମାନେ ଯାଇ ନିକଟସ୍ଥ ବ୍ଲକ କୃଷି ଅଧିକାରୀ କିମ୍ବା ଜନସେବା କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ। ଧାନ ପାଇଁ ଗ୍ରାମ ପଞ୍ଚାୟତ ଏବଂ ହରଡ଼, ଚିନାବାଦାମ, ମକା ପାଇଁ ବ୍ଲକ ସ୍ତରରେ ଏହି ସୁବିଧା ଉପଲବ୍ଧ। ତାହେଲେ ଡେରି କାହିଁକି? ଆଜି ହିଁ ନିଜର ଆଧାର କାର୍ଡ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ନେଇ ନିକଟସ୍ଥ ବ୍ଲକ ପ୍ରତିନିଧି, ଜନସେବା କେନ୍ଦ୍ର କିମ୍ବା ବ୍ଲକ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ, ଅଥବା PMFY ପୋର୍ଟାଲରେ ଯାଇ ନିଜ ନାମକୁ ପଞ୍ଜୀକୃତ କରନ୍ତୁ। ଯେଉଁ ଚାଷୀମାନଙ୍କ ପାଖରେ ନିଜର ଜମିପଟା ନାହିଁ ସେମାନେ ମଧ୍ୟ ସ୍ୱକୀୟ ଘୋଷଣାପତ୍ର ଦେଇ ବୀମା କରିପାରିବେ। ମନେ ରଖନ୍ତୁ, କରିବେ ଯଦି ଫସଲ ବୀମା, ରହିବ ନାହିଁ ଖୁସିର ସୀମା।

ମେଘ ବରଷି ଯାଉଛି, ବେଙ୍ଗ ବେଙ୍ଗୁଲିର ବାହାଘର ହେଉଛି। ନଦୀ ଆଜି ଫୁଲି ଫୁଲି ଧାଇଁଛି ତାର ପ୍ରେମିକ ସାଗର ସହିତ ମିଶିବା ପାଇଁ।

ମେଘାଜି ବାଦଲର କଳା ଓଢ଼ଣୀ ଢାଙ୍କି ଆସିଛି, ମୂଷଳଧାରାରେ ବରଷି ଯାଉଛି। କେତେବେଳେ କଇଁ ଫୁଲର ପତ୍ର ଉପରେ ତ ଆଉ କେତେବେଳେ ପୃଥିବୀ ପୃଷ୍ଠରେ। ଚଲାପଥ ଆଜି ଓଦା, ଶ୍ରାବଣର ବର୍ଷାରେ ଓଦା ପୃଥିବୀ ଉପରେ ନାଲି ସାଧବୋହୁର ଚାଲି କବିପ୍ରାଣରେ ଭରିଦିଏ ଉନ୍ମାଦନା। ତା ସାଙ୍ଗକୁ ବର୍ଷାର ଧାରା କବିକୁ ଲାଗେ ସାତସୁରର ମହ୍ଲାରକୁ ନେଇ ମେଘ ଗାଇ ଚାଲିଛି କେତେ ଗୀତ।

ଶ୍ରାବଣ ମାସ ହେଉଛି ଶିବଙ୍କର ଜଳାଭିଷେକ ମାସ। ଏହି ମାସରେ ପ୍ରତ୍ୟେକ ଶିବ ମନ୍ଦିରରେ କାଉଡ଼ିଆମାନେ ନଦୀରୁ ଜଳ ନେଇ ଶିବଲିଙ୍ଗରେ ଢାଳିଥାନ୍ତି। ପ୍ରତ୍ୟେକ ସୋମବାର ଶିବ ମନ୍ଦିର କାଉଡ଼ିଆ ଯୋଗୁଁ ଭିଡ଼ ହୋଇଥାଏ। କୁହାଯାଏ ମାନସିକ କରି ଏହି ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢାଳିଲେ ମନବାଞ୍ଛା ପୂର୍ଣ୍ଣ ହୋଇଥାଏ।

0: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12ଟା। ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରସାର କରୁଛୁ ଝୁମର। ଝୁମର ପରିବେଷଣ କରିଛନ୍ତି ଲକ୍ଷ୍ମୀପ୍ରସାଦ ମହାନ୍ତ ଏବଂ ସାଥୀ କଳାକାରମାନେ। ଝୁମର ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ ଏ ବିଜ୍ଞାପନ ବିରତି।
1: ପ୍ରିୟ ଟିଭି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ ଟିପିଏନ୍ ଓ ଡିଏଲ୍ ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ୍ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର୍ ଅଥବା ଆପଲ୍ ଷ୍ଟୋର୍ରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରିପାରନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା ଟିପିଏନ୍ ଓ ଡିଏଲ୍। ପ୍ରିୟ ଟିପି ନଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍।

ପ୍ରଚାର କଲୁ ଚହଲା କାର୍ଯ୍ୟକ୍ରମରେ ଝୁମର ଝୁମର ପରିବେଷଣ କରିଥିଲେ ଲକ୍ଷ୍ମୀପ୍ରସାଦ ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଘର ଚଳାଇବାକୁ ହେଲେ ଅନେକ କାମଧନ୍ଦା କରି କିଛି ରୋଜଗାର କଲେ ଯାଇ ଘର ଚଳିବ, ଆଉ ଜଣଙ୍କ ରୋଜଗାରକୁ ଯଦି ଆମେ ଅପେକ୍ଷା କରି ରହିବା ତାହେଲେ ଘର ସୁରୁଖୁରୁରେ ଚଳିବ ନାହିଁ। ତେବେ ଅନେକ ଭଉଣୀ ଆମ ସହିତ ଅଛନ୍ତି ଯେଉଁମାନେ ସ୍ୱୟଂ ସହାୟକ ଦଳ ଗଢ଼ିଛନ୍ତି, ଆଉ ଦଳ ମାଧ୍ୟମରେ ବିଭିନ୍ନ କାମ ହାତକୁ ନେଇ କିଛି ରୋଜଗାର କରିପାରୁଛନ୍ତି। ଆଜି ଆମ ସହିତ ଜଣେ ଭଉଣୀ ଅଛନ୍ତି, ତାଙ୍କଠାରୁ ଶୁଣିବା ସେ କ'ଣ କହୁଛନ୍ତି।
1: କ'ଣ ନାଁଟା ଆପଣଙ୍କର?
2: ମଞ୍ଜୁ ପଲେଇ।
1: ଘରଟା କେଉଁଠି?
2: ଗୌଡ଼ିଆ।
1: ଆପଣ ସ୍ୱୟଂ ସହାୟକ ଦଳ ଗଢ଼ିଛନ୍ତି?
2: ଆଜ୍ଞା।
1: ଘରେ ସବୁ ଆପଣଙ୍କର କିଏ କିଏ ଅଛନ୍ତି?
2: ସ୍ୱାମୀ, ପୁଅ, ଶାଶୁ।
1: ପୁଅ ଝିଅ କେତେ ଜଣ ଆପଣଙ୍କର?
2: ଦି ଜଣ।
1: ଘରେ ତ ରୋଷେଇବାସ କାମ ନିହାତି କରୁଥିବେ?
2: ଆଜ୍ଞା।
1: ତା ଛଡ଼ା ଆଉ କ'ଣ କରନ୍ତି?
2: ଗାଈ ଅଛନ୍।
1: ଗାଈ ରଖିଛନ୍ତି?
2: ଆଜ୍ଞା।
1: କେତୋଟି ଗାଈ ରଖିଛନ୍ତି?
2: ଚାରିଟା ଅଛି।
1: ଗାଈ କ୍ଷୀର ଦେଉଛନ୍ତି?
2: ଆଜ୍ଞା।
1: କ'ଣ କ'ଣ ସବୁ ଗାଈର ଯତ୍ନ କରନ୍ତି?
2: ସକାଳୁ ଗୋବର କାଢ଼ା ହେଇଏ, ଗୋବର ପକା ହେଇସାରିଲେ ଗାଈକି ଗାଧା ହେଇଏ, ଗାଧା ହେଇସାରିଲେ ଗାଈକି ଖୁଆ ହେଇ ଛାନି ଆଉ ଘାସ ମିଶେଇକରି କୁଟା କଟା ହେଇ।
1: ଗାଈର କୁଟା କାଟିବା କାମ ଏସବୁ କିଏ କରନ୍ତି?
2: ମୁଁ କରେ।
1: ସବୁଦିନେ କୁଟା କାଟିବା ପାଇଁ ପଡ଼େ?
2: ଆଜ୍ଞା।
1: କେତେବେଳେ କରନ୍ତି ଘର କାମ, କେତେବେଳେ ସାରନ୍ତି, ଆଉ ଏଇ ଯେଉଁ କୁଟା କାଟିବା?

0: ଘର କାମ ଇତ୍ୟାଦି କେତେବେଳେ କରନ୍ତି?
1: 5ଟା ବେଳୁ ଉଠାହିଏ ସକାଳୁ, 5ଟା ବେଳୁ ଉଠିକରି ଘର କାମ ଝାଡ଼ୁ ଫାଡ଼ୁ ମରା ହୁଏ, ବେଲା ବାସନ ମରା, ଘର କାମ ସରିନେ ଏ ଟିଫିନ୍ ଫିଫିନ୍ କରା ହେଇକରି ଗାଈ ପିଛାରେ ଲଗା ହୁଏ।
0: ଗାଈ ଯେଉଁ ଚାରୋଟି ରଖିଛନ୍ତି ସବୁବେଳେ ବନ୍ଧା ହେଇଥାନ୍ତି ନା ଚରିବା ପାଇଁ ବି ଯାଆନ୍ତି?
1: ଚରିବା ପାଇଁ ବି ଯାଆନ୍ତି,
0: ଚରିବା ପାଇଁ କେଉଁଠିକୁ ଯାଆନ୍ତି?
1: ପଡ଼ିଆକୁ।
0: ସେଠି ପାଖରେ ପଡ଼ିଆ ଅଛି।
1: ଆଜ୍ଞା,
0: କୁଟା କ'ଣ ଆପଣଙ୍କର ନିଜର ଅଛି ନା କିଣିଥାନ୍ତି?
1: କିଣିକରି ଆଣା ହିଁ
0: ବର୍ଷ ପାଇଁ ରଖିଦେଇଛନ୍ତି।
1: ରଖା। ହଁ,
0: କେତୋଟି ଗାଈ କ୍ଷୀର ଦେଉଛନ୍ତି?
1: 2ଟା ଦଉଛନ୍ତି
0: କେତେ ଲେଖା କ୍ଷୀର ଦେଉଛନ୍ତି ଗୋଟେ ଗୋଟେ ଗାଈ?
1: ଇନା 10 କିଲୋ କରି। ହଁ, 14-15 କିଲୋ ଦିଅନ୍ତି, ଏଇନା କମିଯାଇଛି, 10-10 କିଲୋ ଦିଅନ୍ତି।
0: କ୍ଷୀର ସବୁ ବିକ୍ରି ହେଇଯାଉଥିବ?
1: ହଁ,
0: କେଉଁଠି ସବୁ ବିକ୍ରି କରନ୍ତି?
1: ବଜାରରେ
0: କିଏ ନେଇକି ଯାଆନ୍ତି କ୍ଷୀର?
1: ସ୍ୱାମୀ।
0: ସେ କ୍ଷୀର ନେଇକି ଯାଆନ୍ତି।
1: ଆଜ୍ଞା,
0: ଆପଣ ଗାଈର ଅନ୍ୟାନ୍ୟ କାମ କରନ୍ତି? ଗାଈ ଦୁହନ୍ତି କିଏ?
1: ସ୍ୱାମୀ ବି ଦୁହନ୍, ମୁଁ ବି ଦୁହେଁ।
0: ସ୍ୱାମୀ ଆଉ କ'ଣ କରନ୍ତି?
1: ଗାଈ କ୍ଷୀର ଦୁହି କରି ସେମାନେ ବଜାରକୁ ନେଇ,
0: ଘର କାମ ଛଡ଼ା ଆଉ କ'ଣ କରନ୍ତି?
1: ଅଟୋ କାମ ଅଛି,
0: ଅଟୋ ଚଲାନ୍ତି, ଆଉ କ'ଣ
1: ଆଜ୍ଞା,
0: କରନ୍ତି?
1: କାଠ କାମ।
0: କାଠ ମିସ୍ତ୍ରୀ ବି?
1: ଆଜ୍ଞା,
0: ତାହେଲେ ସିଏ ସବୁଦିନେ କାମକୁ ଯାଆନ୍ତି?
1: ଆଜ୍ଞା।
0: ଆପଣ ଘରେ ରହିକି ଗୋରୁ ଗାଈଙ୍କର ଯତ୍ନ ନିଅନ୍ତି? ଖାଲି
1: ଯତ୍ନ
0: ଗାଈ ରଖିଛନ୍ତି ନା
1: ନା,
0: ଅନ୍ୟ
1: ଛେଳି ବି ଅଛନ୍,
0: କେତୋଟି ଛେଳି ରଖିଛନ୍ତି?
1: 10ଟା ଅଛନ୍।
0: ସେମାନଙ୍କର କ'ଣ ସବୁ ଯତ୍ନ ନିଆଯାଏ?
1: ଛେଳି ପଡ଼ିଆରେ ବି ଚରନ୍,
0: କିଏ ଚରେଇବା ପାଇଁ ନିଅନ୍ତି?
1: ଶାଶୁ।
0: ଆଉ ଯେତେବେଳେ ଶାଶୁ ଧରନ୍ତୁ ତାଙ୍କ ଦେହ ଖରାପ ହେଇଥିବ କିମ୍ବା ଅନ୍ୟ କୋର୍ଟକୁ ଯାଇଥିବେ ସେତେବେଳେ କିଏ ଚରାନ୍ତି?
1: ମୁଁ ଚରାଏ।
0: ନିଜେ ଚରାନ୍ତି?
1: ଆଜ୍ଞା,
0: ତାହେଲେ ଘରର ସବୁ କାମ ସହ ନିଜେ ଗୋରୁ ଗାଈ ଯତ୍ନ ବି ନେଉଛନ୍ତି, ଛେଳିର ଯତ୍ନ ନେଉଛନ୍ତି, ଘାସ ତ କଟାକଟି ହେଉଥିବ,
1: ହଁ
0: କିଏ କାଟନ୍ତି ଘାସ?
1: ମୁଁ କାଟେ।
0: ଆପଣ କାଟନ୍ତି?
1: ଆଜ୍ଞା।
0: ଗାଈମାନଙ୍କର ବିଶେଷ କ'ଣ ସବୁ ଯତ୍ନ ନେବାକୁ ପଡ଼େ?
1: ଇଞ୍ଜେକ୍ସନ୍ ବି ଔଷଧ ବି
0: କ'ଣ କ'ଣ
1: ଚାଲିଛି,
0: ଇଞ୍ଜେକ୍ସନ୍ ଦିଅନ୍ତି ଗାଈକୁ?
1: ବଜି ବଜି ବେମାର କିଏ ବେଙ୍ଗା ଇଆ ଥଣ୍ଡା ହେନେ ଇଆ ଦିଆଯାଏ।
0: ତେବେ ସେଗୁଡ଼ିକ ବର୍ଷା ଦିନ ପୂର୍ବରୁ ଦିଆ ହେଉଥିବ?
1: ଆଜ୍ଞା।
0: କ'ଣ ଘରକୁ ଡାକ୍ତର ଆସିକି ଦିଅନ୍ତି ନା ଆପଣ ଡାକ୍ତରଖାନାକୁ ଗାଈକୁ ନେଇକି ଯାଆନ୍ତି?
1: ନା ନା, ଡାକ୍ତର ଡାକା ହିଁ।
0: ଭ୍ରାମ୍ୟମାଣ ଗାଡ଼ି ସବୁ ବୁଲୁଛି ଭେଟନାରୀ ତରଫରୁ, ଗାଁକୁ ଯାଏ ନା
1: ନା,
0: ନାହିଁ?
1: ବର୍ଷକୁ ଦିଏ,
0: ପ୍ରତିବର୍ଷ
1: ଦିଆ ହିଁ
0: ପ୍ରତିଷେଧକ ଦିଆଯାଏ?
1: 2 ଟଙ୍କା କରି। ହଁ,
0: କ'ଣ ସବୁ ପ୍ରତିଷେଧକ ଦିଅନ୍ତି?
1: ଏଇ ବଜି ବଜି ପାଇଁ ଆଉ ବେଙ୍ଗା ଏଇ ତଣ୍ଟି ଫୁଲିବା ପାଇଁ
0: ଏସବୁ ଦିଅନ୍ତି?
1: ଫ୍ରିରେ ଦିଆଯାଏ।
0: ଆଉ ଭିଟାମିନ୍ କିଛି ଦିଆଯାଏ କି ନାହିଁ, କିମ୍ବା କୃମି ପାଇଁ ବାଛୁରୀ ମାନଙ୍କୁ କିଛି ଦିଆଯାଏ କି
1: ହଁ
0: ନାହିଁ?
1: ଦିଅନ୍,
0: ସେମାନେ ଆସିକି ଦେଇଯାଆନ୍ତି?
1: ଦେଇଯାନ୍ତି।
0: ତାହେଲେ ଏସବୁ ନେଲା ପରେ ଗାଈମାନଙ୍କୁ ଆଉ କିଛି ରୋଗ ହୁଏ କି?
1: ନା, କିଛି ହୋଇନି,
0: ହୁଏନି
1: ନା।
0: ଆଉ କ'ଣ ଗାଈଙ୍କର ବେଶୀ ଯତ୍ନ ନେବାକୁ ପଡ଼େ?
1: ଯତ୍ନ ମାନେ ତାଙ୍କଟା ଖାଇତେ ଦେଲେ ଗାଧୁଆ ଏଇ ଯତ୍ନ।
0: ଆପଣ କେତେ ବର୍ଷ ହେଲାଣି ଗାଈ ପାଳନ କରୁଛନ୍ତି?
1: 10-12 ବର୍ଷ ହେଇଗଲାଣି।
0: ଆପଣ ସ୍ୱୟଂ ସହାୟକ ଦଳ ଗଢ଼ିଛନ୍ତି?
1: ଆଜ୍ଞା।
0: କେତେ ବର୍ଷ ହେଲାଣି?
1: ହଁ, ସେଇ 10-12 ବର୍ଷ ହେଇଯିବ।
0: ଦଳର ନାଁ କ'ଣ?
1: ମା ମଙ୍ଗଳା।
0: ଆପଣ ଦଳର କ'ଣ ଅଛନ୍ତି?
1: ନମ୍ବର ଅଛି।
0: ପ୍ରତି ମାସରେ କେତେ ଟଙ୍କା ଲେଖା
1: ଡିପୋଜିଟ୍? ଆମକୁ 100 ଟଙ୍କା ହେଇଛି
0: ପ୍ରତି ମାସରେ।
1: ଲୋନ୍ ଆଣିଛେ, 30,000 ଆଣିଛେ, 3 ଲକ୍ଷ ପାଇଛୁ।
0: କେତେ ଜଣ ମେମ୍ବର ଆପଣମାନେ ଅଛନ୍ତି?
1: 10 ଜଣ।
0: ତାହେଲେ 30,000 ଲେଖାଏଁ ଆପଣମାନେ ପାଇଲେ ଜଣ ଜଣକା?
1: ଆଜ୍ଞା।
0: ପଇସା ଆଣିକି କ'ଣ କଲେ?
1: ଗାଈ ଆଣିଛେ।
0: ତେବେ ଗାଈ ଯେଉଁ କ୍ଷୀର ଦେଉଛି, କ୍ଷୀରରୁ ଯାହା ଲାଭ ପାଉଛନ୍ତି ଆପଣ ସେଥିରେ ଋଣ ସୁଝୁଛନ୍ତି?
1: ଆଜ୍ଞା, ଋଣ ସୁଝି କରିବି, କିଛି ରହୁଛି
0: ଲାଭ ହେଉଛି?
1: ଆଜ୍ଞା।
0: ସଞ୍ଚୟ କରିପାରନ୍ତି?
1: ଆଜ୍ଞା।
0: ପ୍ରତି ମାସରେ କେତେ ଟଙ୍କା ଲେଖା ଋଣ ସୁଝୁଛନ୍ତି?
1: 1500 ଲେଖା ସୁଝା ହେଉଛି।
0: ଯେତିକି ଟଙ୍କା ଋଣ କରିଛନ୍ତି ସେ ସବୁ ସୁଝି ସାରିଲେଣି?
1: ହଁ, ଆଉ 6-7ଟା ଅଛି, ସରି ଆସିଲାଣି
0: କିସ୍ତି ଆଉ ଅଛି 6-7ଟା।
1: ହଁ,
0: ତାହେଲେ ଏଇ ଯେଉଁ ଋଣ ସୁଝି ସାରିଲା ପରେ ଆଉ କ'ଣ କରିବେ? ଆଉ ଋଣ ଆଣିବେ କି ନାହିଁ?
1: ଆଣିବା, ଗାଈ ଆଣିବା।
0: ଆଉ ଗାଈ ଆଣିବେ? ଆଚ୍ଛା, ଯେଉଁ ଗାଈମାନେ କ୍ଷୀର ଦିଅନ୍ତିନି କିମ୍ବା ଟିକେ ବୟସ୍କ ହେଉଛନ୍ତି ତାଙ୍କୁ କ'ଣ ବିକ୍ରି କରିଦିଅନ୍ତି?
1: ବିକ୍ରି କରୁ,
0: ବାଛୁରୀ?
1: ବାଛୁରୀ ବି ବିକ୍ରି।
0: କେବଳ ବ୍ୟବସାୟ ପାଇଁ ଗାଈ ରଖୁଛନ୍ତି?
1: ଆଜ୍ଞା।
0: ଆଉ କେଉଁ ପ୍ରତି ଦୃଷ୍ଟି ଦେବାକୁ ପଡ଼େ ଗାଈର ଯେଉଁ ତାର ଯତ୍ନ ବିଷୟରେ ଆଉ କ'ଣ ବେଶୀ ଧ୍ୟାନ ଦେବା ପାଇଁ ପଡ଼େ?
1: ଧ୍ୟାନ ଆଉ ବେଶୀ କିଛି ନାହିଁ, ସେ ଖାଇବାର ଆଉ ଖାଲି। ଏଇ
0: କ'ଣ ଦାନା ବି କିଣିକି ଦେବା ପାଇଁ ପଡ଼େ?
1: ଆଜ୍ଞା।
0: ତେବେ ଗୋଟେ ଗାଈ ପ୍ରତି ଦିନକୁ କେତେ ଟଙ୍କା ପ୍ରାୟ ଖର୍ଚ୍ଚ ହୁଏ?
1: 100 ଟଙ୍କା ଖର୍ଚ୍ଚ ହି।
0: କେତେ ଲାଭ ପାଆନ୍ତି ଗୋଟେ ଗାଈ?
1: 200 ଟଙ୍କା।
0: କିଛି ଦେହ ଖରାପ ହେଉଛି ତାହେଲେ ପୁଣି ତ ସେ ସମୟରେ ବି ତ ଚିକିତ୍ସା ତାଙ୍କୁ
1: ହଁ
0: ଦିଆ ହେଉଥିବ, ଡାକ୍ତରଙ୍କୁ ଡକା ହେଉଥିବ ନା କ'ଣ କରନ୍ତି?
1: ହଁ ହଁ, ଚିକିତ୍ସା ହି।
0: କ'ଣ ଡାକ୍ତର ଡାକିକି କରନ୍ତି ନା ଆପଣ?
1: ନା, ଡାକ୍ତର ଡାକିକରି
0: କରନ୍ତି। ଆପଣଙ୍କୁ ତ ଦିନସାରା ଅନେକ କାମ କରିବା ପାଇଁ ପଡ଼ୁଥିବ?
1: ନା, 2 ଟାଇମ୍ କାମ, ସକାଳେ ଦେଇଦେଲେ ଦାନା କୁଟା କାଟା ଦେଇଦେଲେ ତାଙ୍କର ରହିଗଲେ, ଏଥର 4ଟା ବେଳେ, 3ଟାରୁ 4:30 ତକ ନାଗିନେ।
0: ଆଉ କୁଟା କାଟିବା ଘାସ କାଟିବା ଏସବୁ କାମ କେତେବେଳେ କରନ୍ତି?
1: ଯେତେବେଳେ ଫାଙ୍କା ସେତେବେଳେ କାଟିକି ରଖିଦେଲେ ପୁରା ପୁରା,
0: ତାପରେ ଖାଇବାକୁ ଦିଅନ୍ତି?
1: ଖାଇବାକୁ ଦିଅ।

0: ଭଗବାନଙ୍କର ଆଶୀର୍ବାଦରୁ ଶିଶୁଟିଏ ଏ ସଂସାରରେ ଜନ୍ମ ନିଏ। ତାକୁ ଲାଳନ ପାଳନ କରିବା ଦାୟିତ୍ୱ ପରିବାରର, ପିତାମାତାଙ୍କର, ଆଉ ତାକୁ ଠିକ୍ ଭାବରେ ଗଢ଼ିବା ଦାୟିତ୍ୱ ଏ ସମାଜର। ତା ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ଦରକାର, ତାର ଅଧିକାରକୁ ସମ୍ମାନ ଦେବା ଦରକାର। ଯେଉଁ ପିଲାଟିଏ ସ୍ନେହ ଆଦରରେ ବଢ଼ି ଉଠିଥାଏ, ତାର ଚରିତ୍ର, ତାର ବ୍ୟକ୍ତିତ୍ୱ ଖୁବ୍ ବଳିଷ୍ଠ ହୋଇଉଠେ। ଉପଯୁକ୍ତ ଭାବରେ ଲାଳନ ପାଳନ କରାଯିବା ଉଚିତ, ତେବେ ଯାଇ ଶିଶୁଟିଏ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ। ଶିଶୁଟିର ଅନେକ ଅଧିକାର ରହିଛି, ଏଇ ଯେମିତି ଜନ୍ମ ହେବାର ଅଧିକାର ରହିଛି, ପିତାମାତାଙ୍କ ଦ୍ୱାରା ଠିକ୍ ଭାବରେ ଲାଳନ ପାଳନ ହେବାର ଅଧିକାର ରହିଛି, ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, ସମାଜରେ ସେ ଯେପରି ସମ୍ମାନ ସ୍ଥାନ ପାଇପାରିବ ସେଥିପାଇଁ ସମାଜର ମଧ୍ୟ ଅନେକ ଦାୟିତ୍ୱ ରହିଛି। ଆଜି ଆସନ୍ତୁ ଗୋଟିଏ ଆଲୋଚନା ଶୁଣିବା, ଶିଶୁର ଅଧିକାର। ଆଲୋଚନା କରୁଛନ୍ତି କାବେରୀ ମିଶ୍ର।
1: ଶିଶୁମାନେ ହେଉଛନ୍ତି ସମାଜର ଏକ ଦୁର୍ବଳ ଏବଂ ସମ୍ବେଦନଶୀଳ ଶ୍ରେଣୀ। ସେମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅନ୍ୟାୟ ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ ଶିଶୁମାନେ ହେଉଛନ୍ତି ଦେଶର ମାନବ ସମ୍ବଳ। ରାଷ୍ଟ୍ର ନିଜର ହିତ ଦୃଷ୍ଟିରୁ ଏହି ମାନବ ସମ୍ବଳର ସଠିକ୍ ପରିଚାଳନା ପାଇଁ ଶିଶୁମାନଙ୍କର ଅଭିବୃଦ୍ଧି, ସୁରକ୍ଷା, ଲାଳନ ପାଳନ ଏବଂ ବିକାଶ ନିମନ୍ତେ ବିଶେଷ ଆଇନମାନ ପ୍ରଣୟନ କରିଥାଏ। ଶିଶୁ ଅଧିକାରର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ, ମାତ୍ର ଯେଉଁ ସବୁ ମାନବିକ ଅଧିକାର ଶିଶୁମାନଙ୍କର ସୁରକ୍ଷା, ଯତ୍ନ, ବିକାଶ, ଅଭିବୃଦ୍ଧି ଏବଂ ସହଭାଗିତାକୁ ଧ୍ୟାନ ଦେଇଥାଏ, ସେହିସବୁ ଅଧିକାରକୁ ଶିଶୁ ଅଧିକାର ଭାବରେ ଚିହ୍ନଟ କରାଯାଇଥାଏ। ପ୍ରାୟ ଏକ ଶତାବ୍ଦୀର ସକ୍ରିୟ ସାମୂହିକ ପ୍ରଚେଷ୍ଟା ଫଳରେ ଶିଶୁମାନଙ୍କ ଅଧିକାରର ଏକ ନିର୍ଦ୍ଦିଷ୍ଟ ରୂପ ନେଇଛି, ଯଥା ବଞ୍ଚି ରହିବାର ଅଧିକାର ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ପରିଚୟ, ସ୍ୱାସ୍ଥ୍ୟ, ଜାତୀୟତା ଇତ୍ୟାଦି, ବିକାଶର ଅଧିକାର ଅର୍ଥାତ୍ ଶିକ୍ଷା, ଯତ୍ନ, ଅବକାଶ ଓ ଚିତ୍ତବିନୋଦନ ଇତ୍ୟାଦି, ତୃତୀୟରେ ସୁରକ୍ଷାର ଅଧିକାର ଅର୍ଥ ମାନସିକ ଓ ଶାରୀରିକ କ୍ଷତିରୁ

ସୁରକ୍ଷା ଏବଂ ଆବଶ୍ୟକ ସ୍ଥଳେ ଆଇନଗତ ଉତ୍ପୀଡ଼ନରୁ ସୁରକ୍ଷା ଦେବା ନିମନ୍ତେ ବିଶେଷ ଅଦାଲତ ବା ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା। ସସମ୍ମାନରେ ପରିବାରରେ ବାସ କରିବାର ଅଧିକାର। ଚତୁର୍ଥରେ ସହଭାଗିତାର ଅଧିକାର, ଅର୍ଥ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଶିଶୁର ମତକୁ ସମ୍ମାନ ଦେବା। ଶିଶୁମାନଙ୍କ ଅଧିକାରକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହୋଇଛି ଜାତିସଂଘ ଦ୍ୱାରା ବିଭିନ୍ନ ଆନ୍ତର୍ଜାତୀୟ ଘୋଷଣାନାମା ପ୍ରସ୍ତୁତ କରାଯାଇଛି। ଶିଶୁ ଅଧିକାର ସନନ୍ଦ, ଶିଶୁ ଅଧିକାର ସମ୍ପର୍କୀୟ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି, ଏହା 2 ସେପ୍ଟେମ୍ବର 1990 ଠାରୁ କାର୍ଯ୍ୟକାରୀ ହେଲା। ଭାରତ ସହିତ ବିଶ୍ୱର 193 ରାଷ୍ଟ୍ର ଏହାକୁ ଅନୁମୋଦନ କରିଛନ୍ତି। ଶିଶୁ ଅଧିକାର ସନନ୍ଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ 2 ଇଚ୍ଛାଧୀନ ଚୁକ୍ତି ରହିଛି। ପ୍ରଥମଟି କୌଣସି ସଶସ୍ତ୍ର ସଂଘର୍ଷରେ ଶିଶୁମାନଙ୍କୁ ନିୟୋଜିତ ନ କରିବା ଏବଂ ଦ୍ୱିତୀୟଟି ଶିଶୁମାନଙ୍କୁ ଯୌନ ଶୋଷଣରୁ ମୁକ୍ତ ରଖିବା। ବୟସ୍କଙ୍କ ପରି ଶିଶୁମାନେ ମଧ୍ୟ ସମସ୍ତ ମାନବିକ ଅଧିକାର ପାଇବାକୁ ହକ୍ଦାର ଅଟନ୍ତି। ସମ୍ବିଧାନ ହେଉଛି ଏକ ରାଷ୍ଟ୍ରର ମୂଳ ଆଇନ। ଆମ ସମ୍ବିଧାନରେ ଥିବା ସମସ୍ତ ମୌଳିକ ଅଧିକାର ଗୁଡ଼ିକ ଶିଶୁମାନଙ୍କ ପାଇଁ ଆହୁରି ଅଧିକ ସୁବିଧାଜନକ କରାଯାଇଅଛି। ସମ୍ବିଧାନର ଧାରା 21 ଅନୁସାରେ 6 ରୁ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ରାଷ୍ଟ୍ର ବିହିତ ବ୍ୟବସ୍ଥା କରିବେ। ଧାରା 23 ସମସ୍ତ ପ୍ରକାର ବେଠି, ଭିକ୍ଷାବୃତ୍ତି ଏବଂ ମାନବ ଚାଲାଣକୁ ନିଷିଦ୍ଧ କରାଯିବା ସଙ୍ଗେ ସଙ୍ଗେ ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଅଛି। ଏଥିରେ ଶିଶୁ ଚାଲାଣକୁ ମଧ୍ୟ ନିଷିଦ୍ଧ କରିଛି। ଧାରା 24 14 ବର୍ଷରୁ କମ୍ ଶିଶୁମାନଙ୍କୁ ଖଣି ଖାଦାନ ପରି ବିପଦ ଜାଗାରେ କାମ କରାଯାଇପାରିବ ନାହିଁ। ଏହିପରି ଅନେକ ଧାରା ପ୍ରଣୀତ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ଭାରତୀୟ ସମ୍ବିଧାନ ଶିଶୁମାନଙ୍କ ପ୍ରତି ତା ଦାୟିତ୍ୱବୋଧତାକୁ ପ୍ରମାଣିତ କରିଛି। ଭାରତରେ ଶିଶୁମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଅନେକ ଆଇନ ବ୍ୟବସ୍ଥା ପ୍ରଚଳନ କରାଯାଇଅଛି। ଭାରତୀୟ ପିଙ୍ଗଳ କୋଡ଼ରେ ମଧ୍ୟ ଶିଶୁମାନଙ୍କ କିଛି ଆଚରଣକୁ ଅପରାଧ ଭାବେ ଗ୍ରହଣ ନକରି ସେମାନଙ୍କୁ ସୁରକ୍ଷା ଦେଇଛି। ଅନୈତିକ ମାନବ ଚାଲାଣ ଅଧିନିୟମ 1956, ସୂଚନା ପ୍ରଯୁକ୍ତିଜ୍ଞାନ ଅଧିନିୟମ 2000, ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ୍ ପ୍ରସୂତି ନିଦାନ କୌଶଳ ଲିଙ୍ଗ ଚୟନ ନିଷେଧ ଅଧିନିୟମ, ବାଲ୍ୟ ବିବାହ ନିଷେଧ ଅଧିନିୟମ 2006, ରିଆଗିଙ୍ଗ ନିଷେଧ ଆଇନ, କିଶୋର ନ୍ୟାୟ, ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଅଧିନିୟମ 2000 ଇତ୍ୟାଦି ଶିଶୁର ଜନ୍ମ ପୂର୍ବଠାରୁ 18 ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରକୁ ପାଇବାର ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି। ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ବାଲ୍ୟ ବିବାହ ପ୍ରଥାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ତିଆରି ହୋଇଛି। ଶିଶୁଟିକୁ ଜନ୍ମ ପୂର୍ବରୁ ତା ଅଧିକାର ପ୍ରଦାନ କରିବା ପାଇଁ ମଧ୍ୟ ନିୟମ ପ୍ରବର୍ତ୍ତନ କରାଯାଇଅଛି। ଏହି ଆଇନରେ ଗର୍ଭବତୀ ମହିଳା ଗର୍ଭରେ ଥିବା ସନ୍ତାନର ଲିଙ୍ଗ ଚୟନକୁ ବାରଣ କରାଯାଇଅଛି। ଏହି ବାରଣକୁ ଅବମାନନା କଲେ ଜେଲ୍ ଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଅଛି। ସିଗାରେଟ୍ ତଥା ତମାଖୁ ଜାତୀୟ ଦ୍ରବ୍ୟ ସେବନ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କର ଅଧିକ କ୍ଷତି କରିଥାଏ। ତେଣୁ ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିଜ୍ଞାପନ ନିଷେଧ ଏବଂ ବାଣିଜ୍ୟ ଓ ବ୍ୟବସାୟିକ ଉତ୍ପାଦନ ଯୋଗାଣ ଓ ବିତରଣ ନିୟନ୍ତ୍ରଣ ଅଧିନିୟମ 2003 ଅନୁସାରେ 18 କମ୍ ବୟସ୍କଙ୍କୁ ସିଗାରେଟ୍ ଓ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଉପରେ ବାରଣ ରହିଛି। ଯେକୌଣସି ଶିକ୍ଷାନୁଷ୍ଠାନର 100 ଗଜ ବ୍ୟାସାର୍ଦ୍ଧ ପରିମିତ କ୍ଷେତ୍ରରେ ଏହାର ବିକାକିଣାକୁ ନିଷିଦ୍ଧ କରାଯାଇଅଛି। ଏହି ଅପରାଧ ପାଇଁ ଜରିମାନା ବ୍ୟବସ୍ଥା ରହିଛି। ଏହା ବିକ୍ରି ହେଉଥିବା ସ୍ଥାନରେ 18 କମ୍ ବ୍ୟକ୍ତିଙ୍କୁ ସିଗାରେଟ୍ ବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ କରିବା ଦଣ୍ଡନୀୟ ଅପରାଧ ଲେଖାଥିବା ଫଳକ ଲଗାଇବା ଆଇନତ ଆବଶ୍ୟକ। ବାଲ୍ୟ ବିବାହ ନିଷେଧ ଅଧିନିୟମ 2006 ଅନୁଯାୟୀ ଜଣେ ବାଳକ 21 ଏବଂ ଜଣେ ବାଳିକା 18 ସମ୍ପୂର୍ଣ୍ଣ କରିନଥିଲେ ଶିଶୁ ଭାବରେ ଗଣା ହେବେ। ବିବାହର କୌଣସି ଏକ ପକ୍ଷ ଶିଶୁ ହୋଇଥିଲେ ଏହାକୁ ବାଲ୍ୟ ବିବାହ କୁହାଯାଏ। ଏପରି ବିବାହକୁ କରାଇଥିବା, କରିଥିବା, ପ୍ରବର୍ତ୍ତାଇଥିବା, ସମ୍ପୃକ୍ତ ଥିବା ବ୍ୟକ୍ତି ବା ଅନୁଷ୍ଠାନ ଏବଂ ଏହି ବିବାହରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି, କିନ୍ତୁ କୌଣସି ମହିଳାଙ୍କୁ ଏପାଇଁ କାରାଦଣ୍ଡ ଦେଇହେବ ନାହିଁ। ରିଆଗିଙ୍ଗ ନିଷେଧ ଆଇନ ପ୍ରବର୍ତ୍ତନ କରି ସ୍କୁଲ ଓ କଲେଜମାନଙ୍କୁ ଏହାକୁ ବନ୍ଦ କରିବାର ବ୍ୟବସ୍ଥା କରାହୋଇଅଛି। ପରିସ୍ଥିତିରେ ପଡ଼ି ଶିଶୁଟିଏ ମଧ୍ୟ ଅପରାଧ ଘଟାଇପାରେ, ମାତ୍ର ଶିଶୁକୁ ବୟସ୍କ ଅପରାଧୀଙ୍କ ପରି ବ୍ୟବହାର କରାଯାଇ ନଥାଏ। ଶିଶୁମାନଙ୍କର ବୟସ, ଆବଶ୍ୟକତା, ହିତ, ବିକାଶ ଓ ସମ୍ମାନକୁ ଦୃଷ୍ଟିରେ ରଖି ଆଇନ ସହ ମୁକାବିଲା କରୁଥିବା ଶିଶୁଙ୍କ ବିଚାର ଏବଂ ସୁଧାର ପାଇଁ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ପାଇଁ କିଶୋର ନ୍ୟାୟ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଅଧିନିୟମ 2000 ପ୍ରଣୟନ କରାଯାଇଛି। ଏହି ଆଇନ ବଳରେ ପୁଣି କିଶୋର ନ୍ୟାୟ ଶିଶୁର ଯତ୍ନ ଓ ସୁରକ୍ଷା ନିୟମ 2007 ନିୟମ ତିଆରି ହେଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଶିଶୁ ବିରୁଦ୍ଧରେ ଅପରାଧ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାକୁ ନିର୍ଦ୍ଦୋଷ ବୋଲି ବିବେଚନା କରାଯିବ। ଶିଶୁକୁ ଯଥାର୍ଥ ମର୍ଯ୍ୟାଦା ବା ସମ୍ମାନ ଦିଆଯିବ। ଶିଶୁର ହିତକୁ ପ୍ରାଧାନ୍ୟ ଦିଆଯିବ। ପାରିବାରିକ ପରିବେଶରେ ଶିଶୁକୁ ବାସ କରିବାର ସୁଯୋଗ ଦିଆଯିବ। ବିପଦମୁକ୍ତ, ଯତ୍ନବାନ ଏବଂ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ କରାଯିବ। ସମ୍ପୃକ୍ତ ବିବାଦରେ ଶିଶୁକୁ ନିଜର ପକ୍ଷ ରଖିବାର ସୁଯୋଗ ଦିଆଯିବ। ଶିଶୁର ମଙ୍ଗଳ ପାଇଁ ସକାରାତ୍ମକ ପଦକ୍ଷେପ ନିଆଯିବ। ନ୍ୟାୟ ପାଇଁ ଶିଶୁ ହକ୍ଦାର ଥିବା ସମସ୍ତ ଅଧିକାରକୁ ଜାହିର କରିବାର ସୁଯୋଗ ଦିଆଯିବ। ଶିଶୁମାନଙ୍କୁ ବାଛବିଚାର ବିହୀନ ଏବଂ ସମାନ ବ୍ୟବହାର ପ୍ରଦର୍ଶନ କରାଯିବ।

ଶିଶୁର ଗୋପନୀୟତାକୁ ସମ୍ମାନ ଦିଆଯିବ, ଶିଶୁକୁ ପରିବାରରେ ଥଇଥାନ ଏବଂ ପୁନଃମିଳନ ପାଇଁ ସୁଯୋଗ ସୃଷ୍ଟି କରାଯିବ, ଶିଶୁଗୃହ, ସ୍ୱଧାର ଗୃହ, ଆଶ୍ରୟ ଗୃହ, ସ୍ୱତନ୍ତ୍ର ଗୃହ ପ୍ରଭୃତି ଉପଯୋଗ ଅନ୍ୟ କିଛି ବ୍ୟବସ୍ଥା ନଥିଲେ ନିଆଯିବ ଏବଂ ଶିଶୁ ତାର ଅତୀତକୁ ଭୁଲି ନୂତନ ଚେଷ୍ଟା ଦ୍ୱାରା ସ୍ଥିତିକୁ ସଜାଡ଼ିବା ପାଇଁ ସୁଯୋଗ ଦିଆଯିବା ଇତ୍ୟାଦି ଉପରେ ପ୍ରାଧାନ୍ୟ ଦିଆଯିବ। ଏହି ଆଇନ ବଳରେ ଶିଶୁ କିଶୋର ନ୍ୟାୟ ବୋର୍ଡ ଗଠିତ ହୋଇ ଏକ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଏବଂ ଦୁଇଜଣ ସମାଜସେବୀ ରହି ଏହି ଶିଶୁଙ୍କର ବିଚାର କରିବେ। ପ୍ରତି ଜିଲ୍ଲାରେ ଶିଶୁ ମଙ୍ଗଳ କମିଟି ଗଠନ କରି ଶିଶୁଙ୍କର ଯତ୍ନ ଓ ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଥାନାରେ ଉପଯୁକ୍ତ ତାଲିମପ୍ରାପ୍ତ ଏବଂ ଶିଶୁ ମଙ୍ଗଳ ପାଇଁ ମନୋବୃତ୍ତି ଥିବା ଜଣେ ପୋଲିସ ଅଧିକାରୀଙ୍କୁ କିଶୋର ଶିଶୁ ମଙ୍ଗଳ ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଅଛି। ଏମିତି ଅନେକ ଅଧିକାରୀ ନିଯୁକ୍ତି ଦେଇ ଶିଶୁମାନଙ୍କର ଅଧିକାରକୁ ସୁରକ୍ଷିତ କରିବା ସହିତ ସେମାନଙ୍କର ଜୀବନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଛି। ଶିଶୁମାନଙ୍କୁ ମାଗଣା ଆଇନ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ଶିଶୁମାନଙ୍କ ଶିକ୍ଷା, ସମ୍ମାନ, ସୁରକ୍ଷା ଇତ୍ୟାଦି ଯୋଗାଇବା ପାଇଁ ଅନେକ ଆଇନ ସରକାର ପ୍ରବର୍ତ୍ତନ କରିଛନ୍ତି। ଶିଶୁମାନଙ୍କର ନିରୀହତା ଏବଂ ସମ୍ବେଦନଶୀଳତାକୁ ଆଖିରେ ରଖି ତାଙ୍କ ପ୍ରତି ସମାଜର ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଅଧିକାରକୁ ସୁରକ୍ଷା ଦେବାରେ ଚେଷ୍ଟା କରିବା ଉଚିତ। ଏହାର ସଫଳ ରୂପାୟନ ପାଇଁ ସମସ୍ତ ସ୍ତରରେ ସଚେତନତାର ଆବଶ୍ୟକତା ଅନେକ ରହିଛି। ବିଶେଷ ଭାବରେ ତୃଣମୂଳ ସ୍ତରରେ ସମାଜରେ ନିଜକୁ ନ୍ୟୁନ ବିଚାର କରୁଥିବା ଗୋଷ୍ଠୀ ଭିତରେ ଏହାର ସଫଳତା ପାଇଁ ଯଥେଷ୍ଟ ଚେଷ୍ଟା ହେଲେ ଶିଶୁ ଅଧିକାର ସୁରକ୍ଷିତ ରହିପାରିବ।

ତେଣୁ ଆମେ ଯେପରି ଆମର ନିଜ ଘର ସଫା କରୁଛୁ, ସେହିପରି ଆମ ଘରର ଚାରିପାଖ, ରାସ୍ତା ଏବଂ ପାଖ ପରିବେଶକୁ ସଫାସୁତୁରା ରଖିବା ଆମର ଦାୟିତ୍ୱ। ଆଉ ଆମେ ଯଦି ଆମ ଘର ସଫା ରଖିବୁ, ଘରର ଅଳିଆକୁ ନେଇ ରାସ୍ତା କଡ଼ରେ ଫୋପାଡ଼ି ଦେବୁ, ରାସ୍ତା କଡ଼ ଏବଂ ରାସ୍ତା ଅପରିଷ୍କାର ହେବ। ତେଣୁ ଭଉଣୀ, ଅଳିଆ ଆବର୍ଜନାକୁ କିପରି ନିଜେ ଡଷ୍ଟବିନ୍ରେ ରଖିବେ, ଏବଂ ଯେତେବେଳେ ଅଳିଆ ଆବର୍ଜନା ନେବା ପାଇଁ ଗାଡ଼ି ଆସୁଛି ସେଥିରେ ଢାଳି ଦିଅନ୍ତୁ, କିମ୍ବା ଯେଉଁଠି ଡଷ୍ଟବିନ୍ ଅଛି ସେଥିରେ ପକାଇଲେ ସେମାନେ ଆସିକି ସେଥିରୁ ନେଇଯିବେ। ତେଣୁ ଭଉଣୀ, ଏଥିପ୍ରତି ଟିକିଏ ଦୃଷ୍ଟି ଦେବେ। ଯେଉଁ ପାଞ୍ଚ ଘର ଛଅ ଘର ପାଖରେ ଅଛନ୍ତି, ସମସ୍ତେ ଟିକିଏ ଭଉଣୀ ଏକାଠି ହେଇ ଅଳିଆ ଆବର୍ଜନାକୁ ସଫା ରଖିବାର ଦାୟିତ୍ୱ ନେବେ। ସମସ୍ତେ ଆମେ ଯଦି ଟିକିଏ ନଜର ଦେବା, ଆମ ପାଖ ସଫା ରଖିବା, ତାହେଲେ ଏମିତି ସବୁଆଡ଼ ସଫା ହେଇଯିବ। ଆମ ପିଲାମାନେ ମଧ୍ୟ ଆମଠାରୁ ଶିଖିବେ ସଫାସୁତୁରା କାମଟି। ଆଉ ଏଇ ସଫାସୁତୁରା ହିଁ ଗୋଟିଏ ସ୍ୱଚ୍ଛ ପରିବେଶ ସୃଷ୍ଟି କରିବ। ଆମେ ଆମର ଅଳିଆକୁ କେମିତି ଆୟତ୍ତରେ ରଖିବୁ ଏବଂ ତାକୁ ଠିକ୍ ଜାଗାରେ ପକାଇବୁ, ଏ କଥା ଚିନ୍ତା କରିବା। ଯଦି ଅନ୍ୟବେଳେ ବେଳ ହେଉନାହିଁ, ପ୍ରତି ରବିବାର କିଛି ସମୟ ଆମର ପାଖଆଖ ଭଉଣୀ ବା ପିଲାମାନଙ୍କୁ ଡାକି ଏକାଠି କରି ସଫାସୁତୁରା କାମଟି କରାଇ ନେବା। ଆମେ ଯଦି ଏକାଠି ହେବା ଏବଂ ଆମର ଟିକିଏ ସଫାସୁତୁରାର ମାନସିକତା ରହିବ, ତାହେଲେ ଆମ ଚାରିପାଖ ନିଶ୍ଚିତ ରୂପେ ସଫା ରହିବ। କେବଳ ଆମର ମାନସିକତାକୁ ହିଁ ବଦଳାଇବାର ଅଛି। ବୁଲିଗଲା ବେଳେ ବି ଯାହା ଆପଣ ବ୍ୟବହାର କରୁଛନ୍ତି, ପଲିଥିନ୍ଟିଏ ହେଉ, ଖାଦ୍ୟ ପୁଡ଼ିଆଟିଏ ହେଉ, ବା ଯାହା ବି ଆପଣ ବ୍ୟବହାର କରୁଛନ୍ତି, ତାକୁ ଯେମିତି ନିଜ ପାଖରେ ରଖିବେ ଏବଂ ସେଇ ଭୋଜି ସ୍ଥାନରୁ ଫେରି ନିଜ ଘରେ ଯେଉଁଠି ଅଳିଆ ପକାନ୍ତି ସେଠି ପକାଇବେ, ତାହେଲେ ସେଇ ବଣଭୋଜି ସ୍ଥାନଟା ବି ସଫା ରହିବ। ଆଉ ଆମେ ଯଦି ଗାଡ଼ିରେ ଯାଉଥିବୁ ଏବଂ ପିଲାମାନେ ହୁଅନ୍ତୁ ବା ବଡ଼ ମଣିଷ ହୁଅନ୍ତୁ, ଖାଦ୍ୟ ପୁଡ଼ିଆରୁ ଖାଦ୍ୟ ଖାଇସାରି ରାସ୍ତାରେ ଜରିଟିକୁ ପକାଇ ଦେଇଯିବୁ ବା ଖାଦ୍ୟ ଖୋଳଟିକୁ ପକାଇ ଦେଇଯିବୁ, ତାହେଲେ ସେଇ ଜାଗାଟା ବି ଅପରିଷ୍କାର ହେବ। ଏଇସବୁ ଛୋଟ ଛୋଟ କଥାକୁ ଆମେ ନିଶ୍ଚୟ ଦୃଷ୍ଟି ଦେବା। ଆମେ ଯଦି ଦୂରଯାତ୍ରା କରୁଛୁ, ପାଖରେ ଗୋଟିଏ ଛୋଟ ବ୍ୟାଗ୍ ବା ପଲିଥିନ୍ ରଖିବା, ଯେଉଁଥିରେ କି ଆମେ ବ୍ୟବହାର କରୁଥିବା ଜିନିଷ ଏବଂ ତାର ଯଦି କିଛି ବର୍ଜ୍ୟବସ୍ତୁ ବାହାରିଲା, ଆମେ ସେଇଥିରେ ହିଁ ପକାଇବୁ। ଆଉ ତାକୁ ଆମେ ଆଣି ଠିକ୍ ଜାଗାରେ ଯେଉଁଠି ଡଷ୍ଟବିନ୍ ଅଛି ତାକୁ ପକାଇଦେଲେ ରାସ୍ତାଘାଟ ବି ପରିଷ୍କାର ରହିବ। ତେଣୁ ଆମର ଯେଉଁ ସାମାଜିକ ଜ୍ଞାନ ରହିଛି ତାକୁ ହିଁ କାମରେ ଲଗାଇବା ଦରକାର। ପିଲାମାନଙ୍କୁ ମଧ୍ୟ ସବୁବେଳେ ଚାରିପଟ ପରିଷ୍କାର ରଖିବା ପାଇଁ କହିବା। ସେମାନେ ବି ଯାହା ଖାଉଛନ୍ତି, ଖାଦ୍ୟ ଖାଇସାରି ସେହି ଜରି ପ୍ୟାକେଟ୍ ହେଉ ଅବା ପଲିଥିନ୍ ପ୍ୟାକେଟ୍ ହେଉ କିମ୍ବା କାଗଜ ଖୋଳ ହେଉ, ତାକୁ ଠିକ୍ ଜାଗାରେ ପକାଇବେ। ସେମାନଙ୍କୁ ଟିକିଏ ମନେ ପକାଇଦେଲେ ସେମାନଙ୍କର ଅଭ୍ୟାସ ମଧ୍ୟ ସେଇଥିରେ ପଡ଼ିଯିବ। ଆମେ ଯେମିତି ଆମ ଘରେ ବାଦାମ ଚୋପା ବା କାଗଜ ଜରି ପକାଇବାକୁ ମନା କରୁଛୁ ପିଲାମାନଙ୍କୁ, ସେମିତି ରାସ୍ତାଘାଟ ବା ଡଷ୍ଟବିନ୍ ବାହାରେ ଏସବୁ ପକାଇବାକୁ ମନା କରିବା ହେଲା ଆମ ମାଆମାନଙ୍କର ଦାୟିତ୍ୱ। ତେବେ ଆମେ ସମସ୍ତେ ଯଦି ଏ ସମ୍ପର୍କରେ ଟିକିଏ ସଚେତନ ହେବା, ଆମ ପାଖ, ଆମ ଚଳପ୍ରଚଳ ହେଉଥିବା ସ୍ଥାନ, ଆମ ଘର ଦ୍ୱାରା ନିଶ୍ଚୟ ପରିଷ୍କାର ରହିବ।

0: ପ୍ରଚାର କଲୁ ମହିଳା ମହଲ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ଶର୍ମିଷ୍ଠା ମହାନ୍ତି, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।
1: ଆକାଶବାଣୀ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ସଂସଦର ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ। ଦେଶର ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବା ନେଇ ପରାମର୍ଶବଳୀ ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ମୁମ୍ବାଇରେ ଆରମ୍ଭ ହେଲା ଦୁଇଦିନିଆ ବ୍ରିକ୍ସ ୱେବ୍ସ ବଜାର ଏବଂ ଏଏଚ୍ଏଫ୍ ଜୁନିୟର ଏସୀୟ କପ୍ ମହିଳା ହକି ପ୍ରତିଯୋଗିତା ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷିତ। ନିଟ୍ ପ୍ରସଙ୍ଗ ନେଇ ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ୟ କେତେକ ପ୍ରସଙ୍ଗ ଆଧାରରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭାର ଗୃହକାର୍ଯ୍ୟ ଆଜି ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍ପତି ଓମ୍ ବିର୍ଲା ହିରୋସୀମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣ ଘଟଣାର ସ୍କରଣ କରାଇଥିଲେ। 81 ବର୍ଷ ତଳେ ଘଟିଥିବା ଏହି ଘଟଣାର ପୀଡ଼ିତଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରୀ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଗଷ୍ଟ 6 ଓ 9 ତାରିଖରେ ଜାପାନର ଏହି 2 ସହର ଉପରେ ପରମାଣୁ ବୋମା ନିକ୍ଷେପ ଯୋଗୁଁ ଲକ୍ଷ ଲକ୍ଷ ନାଗରିକଙ୍କର ମୃତ୍ୟୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ପ୍ରଥମ ଥର ପାଇଁ ବିଶ୍ୱ ପରମାଣୁ ଅସ୍ତ୍ରର ବିନାଶକାରୀ ପ୍ରଭାବ ସମ୍ପର୍କରେ ଜାଣିବାକୁ ପାଇଥିଲା। ବିନାଶକାରୀ ଅସ୍ତ୍ର ମୁକ୍ତ ବିଶ୍ୱ ଗଠନରେ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଶ୍ରୀ ବିର୍ଲା ଏହି ଅବସରରେ ଆଲୋକପାତ କରିଥିଲେ। ବିଶ୍ୱ ଶାନ୍ତି ଓ ସଦ୍ଭାବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ।
2: आज से 81 वर्ष पूर्व जापान के हिरोशिमा और नागासाकी शहर पर क्रमश 6 और 9 अगस्त 1945 को परमाणु बम गिराए गए थे। इस अभूतपूर्व त्रासदी में लाखों निर्दोष लोगों ने अपने प्राण गंवाए तथा असंख्य लोग गंभीर रूप से प्रभावित हुए। ये सभा विश्व को सामूहिक विनाश

କର୍ମଚାରୀ ତୁରନ୍ତ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ ପ୍ରଦାନ କରିଥାନ୍ତି। ସାମ୍ପ୍ରତିକ ବନ୍ୟା ପରିସ୍ଥିତିରେ ଏହି ସେନାର ଯବାନ ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ପ୍ରଦାନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଦେଶରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି, ଯୋଜନା ଅଧୀନରେ 12 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶ 500 ଗିଗାୱାଟ୍ ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି।

0: ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି ଯୋଜନା ଅଧୀନରେ 12 ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶ 500 ଗିଗାୱାଟ୍ ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇ ଚାଲିଛି। ଏ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆସନ୍ତା ଏଏଚ୍ଏଫ୍ ଜୁନିୟର ଏସୀୟ କପ୍ ହକି ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ 18 ଜଣିଆ ଭାରତୀୟ ଜୁନିୟର ମହିଳା ଦଳ ଘୋଷଣା କରିଛି। ନବନିଯୁକ୍ତ ପ୍ରଶିକ୍ଷକଙ୍କ ଅଧୀନରେ ଏହି ଦଳର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ହକି ଇଣ୍ଡିଆ କହିଛି। ଚୀନ୍ର ମୋକିଠାରେ ଆସନ୍ତା 30ରୁ ସେପ୍ଟେମ୍ବର ମାସ 13 ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଯୁକ୍ତରାଷ୍ଟ୍ର ଆମେରିକାର ୟୁଜନ୍ଠାରେ ଚାଲିଥିବା 20 ବର୍ଷରୁ କମ୍ ବିଶ୍ୱ ଆଥଲେଟିକ୍ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ ଜାଭେଲିନ୍ ଥ୍ରୋ ଖେଳାଳି ଆଶିଷ ଯାଦବ ଏବଂ ଟି ଧରଣୀଧରନ୍ ତଥା ଡିସ୍କସ୍ ଥ୍ରୋ ଖେଳାଳି ଅମାନତ କାମ୍ରୋଜ୍ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ଡିସ୍କସ୍ ଥ୍ରୋ ପ୍ରତିଯୋଗିତାରେ ଅମାନତ ଚଳିତ ବର୍ଷର ଖେଳରେ 52.58 ମିଟର ଥ୍ରୋ କରି ଗ୍ରୁପ୍ ଏ ପ୍ରତିଯୋଗିତା ପର୍ଯ୍ୟାୟରେ ଷଷ୍ଠ ସ୍ଥାନ ଅଧିକାର କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଆଜି ମଧ୍ୟ ସଂସଦର ଉଭୟ ସଦନର କାର୍ଯ୍ୟ ବାଧାପ୍ରାପ୍ତ। ଦେଶର ପ୍ରମୁଖ ବିପଦପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ସୁରକ୍ଷା ପରିସ୍ଥିତିକୁ ସୁନିଶ୍ଚିତ କରିବା ନେଇ ପରାମର୍ଶବଳୀ ଜାରି କଲେ କେନ୍ଦ୍ର ସରକାର। ବିଶ୍ୱସ୍ତରରେ ଭାରତ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହୋଇଛି କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। ମୁମ୍ବାଇରେ ଆରମ୍ଭ ହେଲା 2 ଦିନିଆ ବ୍ରିକ୍ସ ୱେବ୍ସ ବଜାର ଏବଂ ଏଏଚ୍ଏଫ୍ ଜୁନିୟର ଏସୀୟ କପ୍ ମହିଳା ହକି ପ୍ରତିଯୋଗିତା ପାଇଁ 18 ଜଣିଆ ଭାରତୀୟ ଦଳ ଘୋଷିତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. Lok Sabha adjourned till 2 p.m. following opposition ruckus over several issues. Rajya Sabha also adjourned till 2:15. Bombay High Court convicts former Tehelka editor Tarun Tejpal in 2013 sexual assault case. Amarnath Yatra resumes after day-long suspension due to security reasons. Orange alert issued for very heavy rainfall over Uttarakhand, Jharkhand, Odisha, Madhya Maharashtra, Konkan and Goa today. Hockey India announces 18-member junior women's team for AHF Asia Cup 2026 to be held in Moshi, China from August 30th. And three javelin throwers, Ashish Yadav, T. Dharanidharan and Amanat Kamboj, storm into finals at World Athletics Under 20 Championships. The Rajya Sabha has been adjourned till 2:15 p.m. following opposition ruckus over several issues, including alleged police action during students' protest over the NEET issue. When the House reassembled after the first adjournment at 12 noon, Chairman C.P. Radhakrishnan took up question hour amid opposition uproar. Union Tourism Minister Gajendra Singh Shekhawat replied to a question related to tourism infrastructure in mountains and borders. He said the centre has advised states to strengthen health and safety mechanisms at all major adventure tourism destinations. Minister of State for Law and Justice Arjun Ram Meghwal replied to a question related to posts and vacancies in courts. During the question hour, the opposition members continued with their sloganeering. As the pandemonium continued, the chairman adjourned the House till 2:15 p.m. Earlier, the Lok Sabha was adjourned till 2 p.m. following opposition ruckus over several issues, including alleged police action during students' protest over the NEET issue. When the House met at 11 a.m., the Lok Sabha paid tributes to the victims of the atomic bombings of Hiroshima and Nagasaki. The Lok Sabha Speaker Om Birla stated that today marks 81 years of the tragic atomic bombings in Japan.
2: 81 years ago, in Hiroshima and Nagasaki cities of Japan, on 6th and 9th August 1945, atomic bombs were

ବଜ୍ରପାତ ସହ ବର୍ଷା ସମ୍ଭାବନା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ଏବଂ ଶନିବାର ଦିନ ନୂଆଦିଲ୍ଲୀରେ ଓଡ଼ିଶା ଖାଦ୍ୟ ପ୍ରକ୍ରିୟାକରଣ 2026 ଏବଂ ନିବେଶକ ରୋଡ୍ ଶୋ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ନିବେଶ ପାଇଁ ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିବେ। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁଶାସନ, ନିର୍ଣ୍ଣାୟକ ନିଷ୍ପତ୍ତି ଏବଂ ଦ୍ରୁତ ଅଭିବୃଦ୍ଧି ଦ୍ୱାରା ଓଡ଼ିଶା ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ନୂଆଦିଲ୍ଲୀରେ ଏହି ନିବେଶକ ସମ୍ମିଳନୀ ଖାଦ୍ୟ ପ୍ରକ୍ରିୟାକରଣ, ଆଲୁମିନିୟମ୍ ଏବଂ ଇସ୍କାତ, ବିଶୋଧନ ଓ ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିମାନଙ୍କୁ ଆକର୍ଷିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଏହି ଅବସରରେ ବିଭିନ୍ନ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯାହା ଗୁଣାତ୍ମକ ନିଯୁକ୍ତି ସୁଯୋଗ, ଶିଳ୍ପ ଅଭିବୃଦ୍ଧି ଏବଂ ଅନ୍ତର୍ଭୁକ୍ତିମୂଳକ ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରି ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ମାଝୀ ଆଶାବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ସଂଶୋଧନ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ବଣ୍ଟନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସହିତ ବହୁ ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ସଂଶୋଧିତ ପାଠ୍ୟପୁସ୍ତକ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଶିକ୍ଷାବିତ୍ ଓ ବିଷୟ ବିଶେଷଜ୍ଞଙ୍କ ମତାମତ ଆଧାରରେ ପାଠ୍ୟପୁସ୍ତକଗୁଡ଼ିକର ସଂଶୋଧନ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସଂଶୋଧିତ ପୁସ୍ତକ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ପାଠ୍ୟପୁସ୍ତକ ତ୍ରୁଟି ଘଟଣାକୁ ନେଇ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଗିରଫ ହୋଇଥିବା ଶିକ୍ଷକ ଓ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ପରିଷଦର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଗତ 14 ତାରିଖରେ ଶ୍ରୀ ପାଢ଼ୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ରାଜ୍ୟରେ 45,000 ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼ୁଥିବା ପାଠ୍ୟ ପ୍ରାୟ 46,00,000 ଛାତ୍ରଛାତ୍ରୀଙ୍କୁ ତ୍ରୁଟି ଥିବା ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ କାର୍ଯ୍ୟ ଆଜି ମଧ୍ୟ ବାଧାପ୍ରାପ୍ତ ହୋଇଛି। ପୂର୍ବାହ୍ନ 11:00 ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବାଚସ୍କତି ଓମ୍ ବିର୍ଲା ହିରୋସୀମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣ ଘଟଣାର ସ୍କରଣ କରି ପୀଡ଼ିତଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରୀ ବିର୍ଲା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବିଶ୍ୱ ଶାନ୍ତି ଓ ସଦ୍ଭାବକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ସେ କହିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ବିଭିନ୍ନ ଦାବି ନେଇ ଗୃହରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟକୁ ମୁଲତବୀ କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳିଥିଲା। ପୂର୍ବାହ୍ନ 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବାଣିଜ୍ୟ, ଶିଳ୍ପ ଏବଂ ରସାୟନ ଓ ସାର ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପରିସ୍ଥିତିରେ ସୁଧାର ନ ଆସିବାରୁ ଗୃହକୁ ମୁଲତବୀ ରଖାଯାଇଛି। ସ୍ୱାଧୀନତାର ଅମୃତ କାଳରେ ପ୍ରତ୍ୟେକ ଭାରତୀୟଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି। ଏହା କେବଳ ଘରେ ଘରେ ଜାତୀୟ ପତାକା ଉତ୍ତୋଳନର କାର୍ଯ୍ୟ ନୁହେଁ, ବରଂ ଦେଶର ଐକ୍ୟ, ଅଖଣ୍ଡତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ନାଗରିକଙ୍କ ଅଙ୍ଗୀକାରବଦ୍ଧର ପ୍ରତୀକ। ପ୍ରତିବର୍ଷ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଏହି ଅଭିଯାନ ମାଧ୍ୟମରେ ଦେଶବାସୀଙ୍କୁ ନିଜର ଘର, କାର୍ଯ୍ୟାଳୟ ଏବଂ ବିଭିନ୍ନ ଅନୁଷ୍ଠାନ ଜାତୀୟ ପତାକା ଉତ୍ତୋଳନ ପାଇଁ ଆହ୍ୱାନ ଦିଆଯାଇଥାଏ। ଏହା ନୂତନ ପିଢ଼ିଙ୍କୁ ଜାତୀୟ ପତାକାର ଗୌରବ, ସ୍ୱାଧୀନତା ସଂଗ୍ରାମର ଇତିହାସ ଏବଂ ସାମ୍ବିଧାନିକ ମୂଲ୍ୟବୋଧ ସହ ଯୋଡ଼ିବାର ଏକ ସଫଳ ପ୍ରୟାସ। ତ୍ରିରଙ୍ଗାର କମଳା ରଙ୍ଗ ସାହସ ଓ ତ୍ୟାଗର ବାର୍ତ୍ତା ଦେଇଥାଏ। ଧଳା ରଙ୍ଗ ସତ୍ୟ, ଶାନ୍ତି ଓ ସଦ୍ଭାବନାର ପ୍ରତୀକ ଏବଂ ସବୁଜ ରଙ୍ଗ ସମୃଦ୍ଧିର ବିକାଶ ଓ ପ୍ରକୃତି ସହ ଆମର ସମ୍ପର୍କକୁ ପ୍ରତିଫଳିତ କରିବା ସହ ଅଶୋକ ଚକ୍ର ନ୍ୟାୟ, ଗତିଶୀଳତା ଓ ନିରନ୍ତର ପ୍ରଗତିର ସନ୍ଦେଶ ବହନ କରିଥାଏ। ଆସନ୍ତୁ ଏହି ସ୍ୱାଧୀନତା ଦିବସର ସମସ୍ତେ ଘର ହର୍ ଘର୍ ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବା ସହ ଦେଶପ୍ରେମ ଓ ଜାତୀୟ ଗୌରବର ବାର୍ତ୍ତାକୁ ସୁଦୃଢ଼ କରିବା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତା 10 ତାରିଖରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ତ୍ରିରଙ୍ଗା ଏବଂ ବନ୍ଦେ ମାତରମ୍ ସମବେତ ଗାୟନ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନ୍ଲାଇନ୍

ଜଣାଅଜଣା କାର୍ଯ୍ୟକ୍ରମ, ତ୍ରିରଙ୍ଗା ର୍ୟାଲି, ଶୋଭାଯାତ୍ରା, ତ୍ରିରଙ୍ଗା, ଆଲୋକସଜ୍ଜା, ରଙ୍ଗୋଲି, ଚଳଚ୍ଚିତ୍ର ପ୍ରଦର୍ଶନୀ ଆଦି କରାଯିବାକୁ ସ୍ଥିର କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି, ଦେଶରେ ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଅନୁଷ୍ଠିତ ସିଆଇଆଇ ଆନ୍ତର୍ଜାତିକ ଶକ୍ତି ସମ୍ମିଳନୀ ଏବଂ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ଦେଶରେ ବର୍ତ୍ତମାନ 19 ଲକ୍ଷ ପରିବାର ଶୂନ୍ୟ ବିଜୁଳି ବିଲ୍ ସୁବିଧା ପାଉଛନ୍ତି। ଶ୍ରୀ ଯୋଶୀ କହିଛନ୍ତି, ଏହି ଯୋଜନା ଅଧୀନରେ 12 ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ବଳକା ବିଜୁଳି ବିକ୍ରି କରି 421 କୋଟି ଟଙ୍କା ପାଇଛନ୍ତି। ଆସନ୍ତା 2030 ସୁଦ୍ଧା ଅଣଜୀବାଶ୍ମ କ୍ଷେତ୍ରରେ ଦେଶର 500 ଗିଗାୱାଟ ଶକ୍ତି ହାସଲ କରିବା ଲକ୍ଷ୍ୟରେ ଆଗେଇଛି। ଏ ଦିଗରେ ନୂତନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାର ଶିଳ୍ପ ସଂସ୍ଥାଗୁଡ଼ିକ ସହ ଆଲୋଚନା ମାଧ୍ୟମରେ ସଫଳତା ହାସଲ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ନିଟ୍ ୟୁଜି 2026 ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଓଜେଇଇ ପକ୍ଷରୁ ଅନ୍ଲାଇନ୍ ପଞ୍ଜୀକରଣ ଏବଂ କାଉନ୍ସେଲିଂ ଆରମ୍ଭ ହୋଇଛି। ପ୍ରାର୍ଥୀମାନେ କାଉନ୍ସେଲିଂର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ ସୂଚନା ପାଇଁ ଓଜେଇଇର ୱେବ୍ସାଇଟ୍ରେ ଲଗ୍ଇନ୍ କରିପାରିବେ। ପୂର୍ବତଟ ରେଳପଥ ପକ୍ଷରୁ ଆସନ୍ତାକାଲିଠାରୁ ପୁରୀ ସୋଲାପୁର ଜଙ୍କସନ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ଟି ଶୁକ୍ରବାର ରାତି 11:45 ପୁରୀରୁ ଯାତ୍ରା ଆରମ୍ଭ କରି ରବିବାର ଭୋର 4:15 ସୋଲାପୁର ଜଙ୍କସନ୍ରେ ପହଞ୍ଚବ। ରାୟଗଡ଼ା ଜିଲ୍ଲା ନିୟମଗିରି ଡଙ୍ଗରିଆ ଗ୍ରାମୀଣ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ 10 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଆମ ରାସ୍ତା ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ କର୍ପୋରେଟ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଶିଶୁମାନଙ୍କ ସାମଗ୍ରିକ ବିକାଶ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ରାୟଗଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆସ ଖେଳିବା ଆସ ଶିଖିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଖେଳ ମାଧ୍ୟମରେ ଶିକ୍ଷା ଶିଶୁଙ୍କ ଭାଷା ଓ ଜ୍ଞାନଗତ କୌଶଳର ବିକାଶ କରିଥାଏ। ଏଥିରେ ଅଭିଭାବକଙ୍କ ସକ୍ରିୟ ଅଂଶଗ୍ରହଣକୁ ଗୁରୁତ୍ୱ ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ପକ୍ଷରୁ ନିଶାମୁକ୍ତ ଯୁବକ ବିକଶିତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଳିତ ରଞ୍ଜନ ସାହୁଙ୍କ ସମେତ କ୍ରୀଡ଼ା ଏନ୍ଏସ୍ଏସ୍ ବିଭାଗର ଅଧିକାରୀ ପ୍ରମୁଖ ଯୋଗଦେଇ ଯୁବ ସମାଜକୁ ନିଶା କବଳରୁ ରକ୍ଷା କରି ଏକ ସୁସ୍ଥ ଏବଂ ବିକଶିତ ଭାରତ ଗଠନ ଦିଗରେ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ନୂଆପଡ଼ା ଜିଲ୍ଲା ପୁଲିସ୍ ପଡ଼ିଆରେ ଆରକ୍ଷୀ ସେବା କେନ୍ଦ୍ରକୁ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂ ଉଦ୍ଘାଟନ କରିଛନ୍ତି। ପୁଲିସ୍ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ଲକ୍ଷ୍ୟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ସର୍ବାଧିକ 107.9 ମିଲିମିଟର ବର୍ଷା ରେକର୍ଡ ହୋଇଛି। ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଶାଳନ୍ଦୀ ନଦୀ ରାଜଘାଟଠାରେ ଜଳସ୍ତର ବୃଦ୍ଧି ପାଉଛି। ଆଜି ଦିନ ଗୋଟାଏ ସୁଦ୍ଧା ଜଳସ୍ତର 16.60 ମିଟର ରହିଛି। ଶାଳନ୍ଦୀ ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ଶାଖା ନଦୀ, ନାଳିଆ ପ୍ରମୁଖ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଏହାଦ୍ୱାରା ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇ ରହିଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନିବେଶକ ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ କହିଲେ, ଓଡ଼ିଶା ଦେଶର ପ୍ରମୁଖ ନିବେଶ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି। ଭୁବନେଶ୍ୱରଠାରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ 50 ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଲାଭାନ୍ୱିତ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେକୁ ରିପ୍ରଚାର କଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ପ୍ରାୟୋଜକ କାର୍ଯ୍ୟକ୍ରମ NCERT।

0: ଭକ୍ତିଗୀତର ଶେଷ କଣ୍ଠଶିଳ୍ପୀ ସୁବାସ ଦାସ, ଗୀତ ରଚନା ଭାରତୀ କୃଷ୍ଣ।
1: ଜୟ ଜଗନ୍ନାଥ। ଯିଏ ଜଗନ୍ନାଥ ସିଏ ରାମ, ଅବତାରୀ ପୁରୁଷ ସେ ମହାପୁରୁଷ, ଯାହାଙ୍କୁ ଦର୍ଶନ କରିବା ପାଇଁ, ଯାହାଙ୍କର ପଦଧୂଳି ପାଇଁ ବ୍ରହ୍ମା ଇନ୍ଦ୍ର ଇତ୍ୟାଦି 33 କୋଟି ଦେବତା ଚାହିଁ ବସିଛନ୍ତି, ତାଙ୍କୁ ଗୋଟିଏ ପ୍ରଣାମରେ କେବେ ସନ୍ତୁଷ୍ଟ କରିହେବ ନାହିଁ, ତେଣୁ କୋଟି କୋଟି ପ୍ରଣାମ ଦରକାର।

0: கொட்டி போன
1: ଶୁଣିଲେ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଭାରତୀ କୃଷ୍ଣ ଏବଂ ସୁବାସ ଦାସ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ସୁଗମ ସଙ୍ଗୀତର ପ୍ରଥମ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ।

0: ଶୁଣିଲେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ଶ୍ରୋତା ବନ୍ଧୁ ନମସ୍କାର, ଆଜିର ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।

ଅନ୍ୟାନ୍ୟ ଅଞ୍ଚଳର ହସ୍ତଶିଳ୍ପ ଆମର ଗର୍ବ ଓ ଗୌରବ। ଏଗୁଡ଼ିକ କେବଳ ବ୍ୟବହାରିକ ସାମଗ୍ରୀ ନୁହେଁ, ଆମ ସଂସ୍କୃତି, ପରମ୍ପରା ଓ ପରିଚୟର ପ୍ରତୀକ। ଯଦି ଆମେ ଏହି ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା, ତେବେ ହଜାର ହଜାର କାରିଗରଙ୍କ ଜୀବନ ଜୀବିକା ସୁରକ୍ଷିତ ହେବ। ସ୍ୱଦେଶୀ ଦ୍ରବ୍ୟର ପ୍ରସାର ରୋଜଗାର ସୃଷ୍ଟିର ଏକ ପ୍ରମୁଖ ମାଧ୍ୟମ ସାଜିବ। ଯେତେବେଳେ ଦେଶୀୟ ସାମଗ୍ରୀର ଚାହିଦା ବଢେ, ସେତେବେଳେ ଉତ୍ପାଦନ ବଢେ, ନୂଆ ଶିଳ୍ପ ସ୍ଥାପିତ ହୁଏ, ଅଧିକ ଲୋକ କାମ ପାଆନ୍ତି ଏବଂ ଗ୍ରାମାଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହୁଏ, ଯାହାର ସୁଫଳ ଦେଶର ସାମଗ୍ରିକ ବିକାଶରେ ପ୍ରତିଫଳିତ ହୁଏ। ଆମର ହସ୍ତତନ୍ତ୍ରର ଉଦାହରଣ ନିଆଯାଉ। ଏହା କେବଳ ଗୋଟିଏ ବସ୍ତ୍ର ନୁହେଁ, ଏହା ଆମର ସଂସ୍କୃତି, ଐତିହ୍ୟ ଏବଂ ହଜାର ହଜାର ବୁଣାକାରଙ୍କ ଜୀବନ ସହ ଜଡ଼ିତ ଏକ ଜୀବନ୍ତ ପରମ୍ପରା। ଗୋଟିଏ ହସ୍ତତନ୍ତ ଶାଢ଼ୀ କିମ୍ବା ଗାମୁଛା ପ୍ରସ୍ତୁତ ହେବା ପଛରେ ଦିନ ଦିନ ଧରି ଜଣେ କାରିଗରଙ୍କ ନିଷ୍ଠା, ଧୈର୍ଯ୍ୟ ଓ କଳାତ୍ମକତା ଲୁଚି ରହିଥାଏ। ଓଡ଼ିଶାର ହସ୍ତତନ୍ତ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସମ୍ବଲପୁରୀ ବାନ୍ଧକଳା, ବୋମକାଇ, କୋଟପାଡ, ନୂଆପାଟଣାର ଖଣ୍ଡୁଆ, ମଣିଆବନ୍ଧର ସୂକ୍ଷ୍ମ ବୁଣାକାମ ପ୍ରତ୍ୟେକ ବସ୍ତ୍ରରେ ରହିଛି ଆମ ମାଟିର ସୁଗନ୍ଧ ଓ କଳାର ଅନନ୍ୟ ଛାପ। ଏସବୁ ବସ୍ତ୍ର ଆଜି କେବଳ ଓଡ଼ିଶାରେ ନୁହେଁ, ଦେଶ ଓ ବିଦେଶରେ ମଧ୍ୟ ସମାଦୃତ ହୋଇଛି। କିନ୍ତୁ ଦୁଃଖର ବିଷୟ, ଆଧୁନିକ ଯନ୍ତ୍ର ନିର୍ମିତ ବସ୍ତ୍ରର ବ୍ୟାପକ ପ୍ରସାର, ବଜାରରେ ନକଲି ଡିଜାଇନ୍ର ବନ୍ୟା ଏବଂ ଉପଭୋକ୍ତାଙ୍କର ସଚେତନତାର ଅଭାବ ଯୋଗୁଁ ହସ୍ତତନ୍ତ ଶିଳ୍ପ ଅନେକ ସଂଘର୍ଷର ସମ୍ମୁଖୀନ ହେଉଛି। ଅନେକ ବୁଣାକାର ନିଜର ପୈତୃକ ବୃତ୍ତି ଛାଡ଼ି ଅନ୍ୟ ପେଶାକୁ ଆପଣେଇ ନେବାକୁ ବାଧ୍ୟ ହେଉଛନ୍ତି। ମାତ୍ର ଆଶ୍ୱସ୍ତିର ବିଷୟ ଏହା ବି, ଅନଲାଇନ୍ ବଜାର, ପ୍ରଦର୍ଶନୀ, ହସ୍ତତନ୍ତ ମେଳା ଓ ସରକାରୀ ପ୍ରୋତ୍ସାହନ ମାଧ୍ୟମରେ ଆମ ବୁଣାକାରମାନେ ବର୍ତ୍ତମାନ ବିଶ୍ୱ ବଜାରରେ ନିଜ ପରିଚୟ ସୃଷ୍ଟି କରିବାର ସୁଯୋଗ ପାଉଛନ୍ତି। କିନ୍ତୁ ଏହି ପ୍ରୟାସ ସେତେବେଳେ ସଫଳ ହେବ ଯେତେବେଳେ ଆମେ ସମସ୍ତେ ସଚେତନ ଉପଭୋକ୍ତା ହୋଇ ସ୍ୱଦେଶୀ ହସ୍ତତନ୍ତକୁ ପ୍ରାଧାନ୍ୟ ଦେବା। ଆମର ପର୍ବପର୍ବାଣି, ବିବାହ, ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ହସ୍ତତନ୍ତ ବସ୍ତ୍ରକୁ ଅଧିକ ବ୍ୟବହାର କରାଯିବ, ତେବେ ହିଁ ଏହାର ଚାହିଦା ବଢିବ। ଆହୁରି ମଧ୍ୟ, ଯୁବପିଢ଼ି ଯଦି ହସ୍ତତନ୍ତକୁ ଫ୍ୟାସନ ସହ ଯୋଡ଼ି ଗର୍ବର ସହ ପରିଧାନ କରନ୍ତି, ତେବେ ଏହି ପରମ୍ପରା ଆହୁରି ଜୀବନ୍ତ ହୋଇ ଉଠିବ। ବିକାଶର ଏହି ନୂତନ ଧାରାରେ ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଏକ ଶିଳ୍ପ ନୁହେଁ, ଏହା ଏକ ସବୁଜ ଅର୍ଥନୀତିର ପ୍ରତୀକ। ଏଥିରେ ବିଦ୍ୟୁତ ଶକ୍ତିର ବ୍ୟବହାର କମ୍, ପ୍ରଦୂଷଣର ମାତ୍ରା କମ୍ ଏବଂ ପ୍ରାକୃତିକ ସମ୍ପଦର ସନ୍ତୁଳିତ ବ୍ୟବହାର ହୋଇଥାଏ। ତେଣୁ ଏହା ପରିବେଶ ଅନୁକୂଳ ବିକାଶରେ ମଧ୍ୟ ଏକ ଶକ୍ତିଶାଳୀ ମାଧ୍ୟମ। ତେବେ ଏହାର ପ୍ରଚାର ପ୍ରସାର ପାଇଁ ଆଜିର ଯୁବପିଢ଼ିଙ୍କ ବଡ଼ ଭୂମିକା ରହିଛି। ସୋସିଆଲ ମିଡିଆ ମାଧ୍ୟମରେ ସ୍ୱଦେଶୀ ଉତ୍ପାଦର ପ୍ରଚାର, ସ୍ଥାନୀୟ ଉଦ୍ୟୋଗଙ୍କୁ ସମର୍ଥନ ଏବଂ ଭୋକାଲ ଫର ଲୋକାଲ ଭଳି ଚିନ୍ତାଧାରାକୁ ଆଗେଇ ନେବା ଦ୍ୱାରା ସେମାନେ ଦେଶର ଅର୍ଥନୈତିକ ବିକାଶର ସହଯାତ୍ରୀ ହୋଇପାରିବେ। ତେବେ ସ୍ୱଦେଶକୁ ସମର୍ଥନ କରିବାର ଅର୍ଥ ବିଦେଶୀ ଦ୍ରବ୍ୟକୁ ଘୃଣା କରିବା ଆଦୌ ନୁହେଁ, ବରଂ ନିଜ ଦେଶର ଉତ୍ପାଦକୁ ସୁଯୋଗ ଦେବା, ତାହାର ଗୁଣବତ୍ତା ବଢ଼ାଇବା ଏବଂ ବିଶ୍ୱ ବଜାରରେ ପ୍ରତିଯୋଗୀ କରି ଗଢି ତୋଳିବା ହେଉଛି ଏହାର ପ୍ରକୃତ ଉଦ୍ଦେଶ୍ୟ। ଆତ୍ମନିର୍ଭର ଭାରତର ସ୍ୱପ୍ନ ସେବେ ସାକାର ହେବ ଯେବେ ଆମେ ସ୍ୱଦେଶୀ ଦ୍ରବ୍ୟକୁ ଗର୍ବର ସହ ଗ୍ରହଣ କରିବା। ତେବେ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଭୋକାଲ ଫର ଲୋକାଲ ଏହି ଉକ୍ତିଟିକୁ ଅଧିକ ପ୍ରଚାରିତ କରିବା ପାଇଁ, ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଉ ଆହ୍ୱାନ ଦେଇଛନ୍ତି, ଆମେ ସେଇ ଆହ୍ୱାନରେ ସମସ୍ତେ ସଚେତନ ଭାବରେ ଯୋଗ ଦେବା, ଅଧିକରୁ ଅଧିକ ହସ୍ତତନ୍ତକୁ ବ୍ୟବହାର କରିବା ଏବଂ ଅନ୍ୟମାନଙ୍କୁ ବି ବ୍ୟବହାର କରିବା ପାଇଁ ପ୍ରୋତ୍ସାହନ ଯୋଗାଇବା। ତେବେ ହିଁ ଆମର ବୁଣାକାରମାନେ ବଳ ପାଇବେ ଏବଂ ଆଗାମୀ ଦିନରେ ଭୋକାଲ ଫର ଲୋକାଲ ଉଦ୍ଦେଶ୍ୟଟି ରହିଛି, ସେଇ ମହତ୍ ଉଦ୍ଦେଶ୍ୟଟି ପୂରଣ ହୋଇପାରିବ। ଶେଷରେ କୁହାଯାଇପାରେ ଯେ ଦେଶର ବିକାଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ସଚେତନ ଅଂଶଗ୍ରହଣ ହିଁ ପ୍ରକୃତ ପରିବର୍ତ୍ତନର ମୂଳ ଶକ୍ତି। ଆସନ୍ତୁ ସ୍ୱଦେଶୀ ଦ୍ରବ୍ୟକୁ ପ୍ରାଧାନ୍ୟ ଦେବା, ସ୍ଥାନୀୟ ଉତ୍ପାଦକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଏକ ସମୃଦ୍ଧ ଆତ୍ମନିର୍ଭର ଭାରତ ଗଠନରେ ନିଜର ଅବଦାନ ରଖିବା।

0: ଶୁଣୁଥିଲେ ଆଲୋଚନା ବିକାଶର ନୂତନ ଧାରା ସ୍ୱଦେଶୀ ଦ୍ରବ୍ୟର ପ୍ରସାର ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖିକା ତଥା ଗବେଷିକା ଶ୍ରୁତକୀର୍ତ୍ତି ତ୍ରିପାଠୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। କିଛି ବିଜ୍ଞାପନ ପଡ଼େ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗୋବର୍ଦ୍ଧନ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱାଦଶ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ରାଜପଥ ପାର୍ଶ୍ୱରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରିବେ ସରକାର। ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା ସ୍ପଟ ମେଧା ତାଲିକା, ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା। ଜାତୀୟ ପୁନଃ ଚକ୍ରଣଯୁକ୍ତ ଜୈବ ଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି ଅନୁମୋଦନ ପ୍ରଦାନ କରିଛି। ଏଥିପାଇଁ 23,731 କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁରୀ କରାଯାଇଛି। ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: कंप्रेस्ड बायोगैस सीबीजी इसका प्रोडक्शन एक डेकेड के अंदर 10 गुना बढ़ाने का टारगेट, करीब 5 MMSCMD प्रोडक्शन के लेवल तक पहुंचाने का इसमें टारगेट लिया गया है। अगर इसको हम एनवायरमेंटल पॉइंट से देखें तो दिस विल सेव अबाउट 40 मिलियन टन्स ऑफ कार्बन डाइऑक्साइड एमिशन, करीब 75,000 करोड़ रुपीज नेशनल GDP को एड होगा और अबाउट 1.5 लाख जॉब्स विल बी क्रिएटेड बाय दिस प्रोग्राम।
0: ଚଳିତ ଆର୍ଥିକ ବର୍ଷଠାରୁ ଆସନ୍ତା 2035-36 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଘରୋଇ କ୍ଷେତ୍ରରେ ଉପଯୋଗ ହେଉଥିବା ବାୟୋଗ୍ୟାସ୍ କ୍ଷେତ୍ରକୁ 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଭାରତର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଓ ବୁଣାକାରଙ୍କ ଅବଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। ଏହି ଅବସରରେ ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ 2025 ବର୍ଷ ପାଇଁ 22 ଜଣ ବୁଣାକାରଙ୍କୁ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରିବେ। ଭୁବନେଶ୍ୱରସ୍ଥିତ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ Unit 3 ମଧ୍ୟ ଆସନ୍ତାକାଲି ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟପାଳ ହରିବାବୁ କୁମ୍ଭମ୍ ପାଟି, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ପଳସାମନ୍ତ ପ୍ରମୁଖ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟର ସଡ଼କ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରଠାରେ ସଡ଼କ ଭିତ୍ତିଭୂମି ସମ୍ପର୍କିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଜାତୀୟ ରାଜପଥ, ରାଜ୍ୟ ରାଜପଥ, ଏକ୍ସପ୍ରେସ୍ ୱେ କିମ୍ବା ଜିଲ୍ଲା ମୁଖ୍ୟ ସଡ଼କରେ ଦୀର୍ଘ ଯାତ୍ରା କରୁଥିବା ଗାଡ଼ି ଚାଳକ ତଥା ପର୍ଯ୍ୟଟକଙ୍କୁ ରାସ୍ତାକଡ଼ରେ ସର୍ବନିମ୍ନ ସୁବିଧା ପ୍ରଦାନ ପାଇଁ ୱେ ସାଇଡ୍ ଆମିନିଟିଜ୍ ସେଣ୍ଟର ବା ସଡ଼କ ପାର୍ଶ୍ୱ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ଲାଗି ସ୍ୱତନ୍ତ୍ର ଶୌଚାଳୟ ସହିତ ଇଭି ଚାର୍ଜିଂ ସ୍ପେସ୍, ପେଟ୍ରୋଲ୍ ପମ୍ପ, ଫୁଡ୍କୋର୍ଟ ଏବଂ ବିଶ୍ରାମ ଗୃହ ଆଦିର ସୁବିଧା ରହିବ। ଏଥିଲାଗି ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏବଂ ବିଭିନ୍ନ ସରକାରୀ ତୈଳ କମ୍ପାନୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ଯୋଜନା ରହିଛି। ଭାରତ ଚଳିତ ବର୍ଷ ବ୍ରିକ୍ସ ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷତା କରୁଛି। ଏହି କ୍ରମରେ ଭୁବନେଶ୍ୱରରେ ଆସନ୍ତାକାଲି ପର୍ଯ୍ୟନ୍ତ ବ୍ରିକ୍ସ ଶିକ୍ଷାମନ୍ତ୍ରୀଙ୍କ ତ୍ରୟୋଦଶ ବୈଠକ ଅନୁଷ୍ଠିତ ହେଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସନ୍ତାକାଲି ବୈଠକରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 11 ବ୍ରିକ୍ସ ସଦସ୍ୟ ରାଷ୍ଟ୍ରର 8 ଜଣ ଶିକ୍ଷାମନ୍ତ୍ରୀ ଓ 40 ଜଣ ବରିଷ୍ଠ ପଦାଧିକାରୀଙ୍କ ସମେତ 200ରୁ ଅଧିକ ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିଛନ୍ତି। ସଦସ୍ୟ ରାଷ୍ଟ୍ରସମୂହର ଶିକ୍ଷାମନ୍ତ୍ରୀ ଓ ବରିଷ୍ଠ ପଦାଧିକାରୀମାନେ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି। ବୈଠକଗୁଡ଼ିକରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାକୁ ସୁଦୃଢ଼ କରିବା ଏବଂ ବ୍ରିକ୍ସ TVET ସଂଘ ଅଧୀନରେ ଦକ୍ଷତା ବିକାଶ ଓ ବର୍ଦ୍ଧିତ ସହଯୋଗକୁ ସୁଦୃଢ଼ କରିବା ଉପରେ ଧ୍ୟାନ ଦିଆଯାଉଛି। ସେହିପରି ସହଯୋଗୀ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍କୁ ପ୍ରୋହାହନ, ଯୋଗ୍ୟତାର ଆପୋଷ ଚିହ୍ନଟକୁ ସୁଦୃଢ଼ କରିବା ଏବଂ ଶୈକ୍ଷିକ ନେତୃତ୍ୱ ପାଇଁ କ୍ଷମତା ନିର୍ମାଣ ବିଷୟରେ ମଧ୍ୟ ବିଚାର ବିମର୍ଶ କରାଯିବ ବୋଲି ଜଣାପଡ଼ିଛି। ଚୀନ୍ ଓ ଇରାନ୍ ଦେଶର ପ୍ରତିନିଧିମଣ୍ଡଳୀ ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସଂଗ୍ରହାଳୟର ଅଧୀକ୍ଷକ ସମସ୍ତଙ୍କୁ ରାଜ୍ୟର ଇତିହାସ, ଐତିହ୍ୟ, ସ୍ଥାପତ୍ୟ, ତାଳପତ୍ର ପୋଥି, କାରୁକଳା ସମ୍ପର୍କରେ ଅବଗତ କରାଇଥିଲେ। ଭୁବନେଶ୍ୱରସ୍ଥିତ ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ରାଜ୍ୟପାଳ ରମେନ ଡେକାଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଆଲୋଚନା କାଳରେ ଦୁଇ ରାଜ୍ୟ ମଧ୍ୟରେ ଆନ୍ତଃରାଜ୍ୟ ସହଯୋଗ, ପାରସ୍କରିକ ବିକାଶ, ଆଞ୍ଚଳିକ ସଂଯୋଗୀକରଣ ଏବଂ ଛତିଶଗଡ଼ରେ ରହୁଥିବା ଓଡ଼ିଆ ସମ୍ପ୍ରଦାୟର କଲ୍ୟାଣ ଓ ସାଂସ୍କୃତିକ ଆଦାନ ପ୍ରଦାନ ସମ୍ପର୍କରେ ସକାରାତ୍ମକ ଆଲୋଚନା ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖାର ସ୍ପଟ ମେଧା ତାଲିକା ଆଜି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ମୋଟ 25,332 ଜଣ

ଆଜିର ପ୍ରସଙ୍ଗ ପଳାତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ପଳାତକ ଅପରାଧୀଙ୍କ ବିରୁଦ୍ଧରେ ଭାରତ ଏକ ନିର୍ଣ୍ଣାୟକ ଆଭିମୁଖ୍ୟ ଗ୍ରହଣ କରିଛି। 2019 ପରଠାରୁ 36 ଦେଶରୁ 274 ଜଣ ପଳାତକ ଅପରାଧୀଙ୍କୁ ଭାରତ ଫେରାଇ ଅଣାଯାଇଛି। ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସଶକ୍ତ କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2018 ପଳାତକ ଆର୍ଥିକ ଅପରାଧ ଆଇନ ଦେଶରେ କାର୍ଯ୍ୟକାରୀ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପଳାତକ ଅପରାଧୀଙ୍କ ବିରୁଦ୍ଧରେ ଭାରତ ଏକ ସମନ୍ୱିତ ତଥା ଗୁଇନ୍ଦା ଆଧାରିତ ଏବଂ ପ୍ରଯୁକ୍ତିବିଦ୍ୟା ପରିଚାଳିତ ବ୍ୟବସ୍ଥାକୁ ବିକଶିତ କରିଛି। ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ପାଇଁ ପଥ ପରିଷ୍କାର ହେବା ସହିତ ଦେଶକୁ ପ୍ରତ୍ୟାବର୍ତ୍ତନ ଅଧିକ ସହଜ ତଥା ସୁଗମ ହୋଇଛି। 2014 ମସିହା ପୂର୍ବରୁ ଦେଶରେ ଏକ ପୁରାତନ ପ୍ରତ୍ୟାର୍ପଣ ବ୍ୟବସ୍ଥା ଲାଗୁ ହୋଇଥିଲା। ମାତ୍ର 37 ଦେଶ ସହ ଭାରତ ପ୍ରତ୍ୟାର୍ପଣ ଚୁକ୍ତି ସ୍ଥାପନ କରିଥିଲା। ତେବେ ଆର୍ଥିକ ପଳାତକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ କୌଣସି ଉତ୍ସର୍ଗୀକୃତ ଆଇନ ବ୍ୟବସ୍ଥା ରହିନଥିଲା। 2004-2013 ମଧ୍ୟରେ ବାର୍ଷିକ ହାରାହାରି 4 ପଳାତକ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେତେବେଳେ ମଧ୍ୟ 110 ପ୍ରତ୍ୟାର୍ପଣ ପାଇଁ ଅନୁରୋଧ ବିଚାରାଧୀନ ରହିଥିଲା। ଏତଦ୍ବ୍ୟତୀତ ଅସମ୍ପୂର୍ଣ୍ଣ ଦଲିଲ ଏବଂ ମନ୍ଥର ପ୍ରତ୍ୟାର୍ପଣ ପ୍ରକ୍ରିୟା ପରିସ୍ଥିତିକୁ ଅଧିକ ଜଟିଳ କରିଥିଲା, ଫଳରେ ବିଦେଶୀ ଅଦାଲତଗୁଡ଼ିକ ପ୍ରତ୍ୟାର୍ପଣ ପାଇଁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିବାକୁ ସୁଯୋଗ ପାଉଥିଲେ। ସେତେବେଳେର ପ୍ରତ୍ୟାର୍ପଣ ପ୍ରୟାସ ଦୁଇ ଦେଶର ଆହ୍ୱାନ ଏବଂ ଅପରାଧିକ ନୀତି ପାଇଁ ନ୍ୟାୟିକ ପ୍ରତିବନ୍ଧକ ସୃଷ୍ଟି କରୁଥିଲା। ଆନ୍ତଃ ବିଭାଗ ସମନ୍ୱୟର ମଧ୍ୟ ଅଭାବ ଦେଖାଦେଇଥିଲା, ଫଳରେ ପଳାତକଙ୍କ ବିଷୟରେ ସୂଚନା ଆଦାନ ପ୍ରଦାନ, ରହୁଥିବା ସ୍ଥାନର ଚିହ୍ନଟ ଏବଂ ରେଡ୍ କର୍ଣ୍ଣର ନୋଟିସ୍ ଜାରି ମଧ୍ୟ ମନ୍ଥର ଗତିରେ ଚାଲିଥିଲା। ଏତିକି କୁହାଯାଇପାରେ ସେମାନଙ୍କର ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ ପୂର୍ବ ସରକାରଙ୍କ ଅମଳରେ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଦେଖାଦେଇଥିଲା। ତେବେ 2014 ପରଠାରୁ ପଳାତକଙ୍କ ପ୍ରତ୍ୟାର୍ପଣ ଜାତୀୟ ପ୍ରାଥମିକତା ଦୃଷ୍ଟିକୋଣ ଆଧାରରେ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶ୍ୱସ୍ତରୀୟ ସମ୍ପର୍କ, ଦୃଢ଼ ସମନ୍ୱୟ ଏବଂ ସକ୍ରିୟ କୂଟନୀତି ଏହି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପଳାତକ ଅପରାଧୀଙ୍କ ପ୍ରସଙ୍ଗ ଦେଶରେ ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ଣ୍ଣନା କରିଛନ୍ତି। 2019 ଏନ୍ଆଇଏ ସଂଶୋଧିତ ଅଧିନିୟମ ଏବଂ ୟୁପିଏ ସଂଶୋଧନ ଅଧିନିୟମ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଥିଲା। ଏହାର ଆଧାରରେ 2020 ପଳାତକ ଅପରାଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ମିଶନ ମୋଡ୍ରେ ଅଭିଯାନ ଆରମ୍ଭ କରାଯାଇଥିଲା। 2022 ଇଣ୍ଟରପୋଲର 90ତମ ସାଧାରଣ ସଭାର ଆୟୋଜନ ଭାରତ କରିଥିଲା। ଏଥିରେ ଯୋଗାଯୋଗ, ସମ୍ମିଳିତ ଉଦ୍ୟମ, ସହଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 2025 ଜାନୁଆରୀରେ ସରକାର ଭାରତ ପୋଲ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ଏହା ପୂର୍ବରୁ 2024 ସରକାର ପଳାତକ ଅପରାଧୀଙ୍କ ସହ ଜଡ଼ିତ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରି 3 ନୂତନ ଅପରାଧିକ ଆଇନକୁ କାର୍ଯ୍ୟକାରୀ କରିଥିଲେ। ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଏନ୍ଏସ୍ଏସ୍ର ଧାରା 355 ଏବଂ 356 ଆଧାରରେ ପଳାତକ ଅଭିଯୁକ୍ତଙ୍କ ଅନୁପସ୍ଥିତିରେ ମଧ୍ୟ ବିଚାର ପ୍ରକ୍ରିୟା ଜାରି ରଖିବା ନେଇ ଆଇନକୁ କାର୍ଯ୍ୟକାରୀ କରାଯାଇଛି। ପଳାତକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲକ୍ଷ୍ୟ ନେଇ ସରକାର ବେଆଇନ ଆର୍ଥିକ କାରବାର ନିବାରଣ ଆଇନ ଲାଗୁ କରିଛନ୍ତି। ଏହି ଆଇନ ଅଧୀନରେ 2019-2026 ମଧ୍ୟରେ ପଳାତକ ଅପରାଧୀଙ୍କ 17,874 କୋଟି ଟଙ୍କା ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଛି। ଗତ କିଛି ଦିନ ମଧ୍ୟରେ ଇଣ୍ଟରପୋଲ ଜାରି କରୁଥିବା ରେଡ୍ କର୍ଣ୍ଣର ନୋଟିସ୍ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି। 2022 ମସିହାରେ 40 ରେଡ୍ କର୍ଣ୍ଣର ନୋଟିସ୍ ଜାରି ହୋଇଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ 162 ନୋଟିସ୍ ଜାରି ହୋଇସାରିଛି। ବିଭିନ୍ନ ଦେଶ ସହ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ଏହି କ୍ଷେତ୍ରକୁ ଅଧିକ ଗତିଶୀଳ କରିଛି। ଏପରିକି ପଳାତକ ଅପରାଧୀଙ୍କୁ ଠାବ କରିବା ଲକ୍ଷ୍ୟରେ ଅପରେସନ୍ ତ୍ରିଶୂଳ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ଅଧୀନରେ ଇଣ୍ଟରପୋଲ ସହାୟତାରେ ସାଟେଲାଇଟ୍ ସୂଚନା, ତଦାରଖ ଏବଂ ଡିଜିଟାଲ ତଥ୍ୟ ବିଶ୍ଳେଷଣ ମାଧ୍ୟମରେ ପଳାତକଙ୍କ ସ୍ଥିତି ଚିହ୍ନଟ ସହଜ ହୋଇପାରିଛି। ଗତ 3 ମଧ୍ୟରେ 401 ପଳାତକ ଅପରାଧୀଙ୍କ ବିରୁଦ୍ଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରାଯାଇସାରିଛି। ଗୁଇନ୍ଦା ବ୍ୟୁରୋର ବହୁମୁଖୀ ସଂସ୍ଥା କେନ୍ଦ୍ର ଅଧୀନରେ ଗତ ଜାନୁଆରୀ ମାସରେ ସରକାର ଏକ ଷ୍ଟାଣ୍ଡିଂ ଫୋକସ୍ ଗ୍ରୁପ୍ ଗଠନ କରିଛନ୍ତି। ଏହିପରି ସମୟୋପଯୋଗୀ ପଦକ୍ଷେପ ପଳାତକ ଅପରାଧୀଙ୍କ ପ୍ରତ୍ୟାର୍ପଣ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ପଦକ୍ଷେପ ଏ କ୍ଷେତ୍ରରେ ସରକାରଙ୍କ ଅଙ୍ଗୀକାରବଦ୍ଧତା

0: ଆଜିର ପ୍ରସଙ୍ଗରେ ଶୁଣିଲେ ପଳାତକଙ୍କ ପ୍ରତ୍ୟାବର୍ତ୍ତନ ଏକ ଜାତୀୟ ପ୍ରାଥମିକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନିନା ସାହୁ।
1: ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ହରେଶ ଚନ୍ଦ୍ର ହାସଦା ଏବଂ ସାଥୀ କଳାକାରମାନେ।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଦିବାସୀ ସଙ୍ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ହରେଶ ଚନ୍ଦ୍ର ହାସଦା ଏବଂ ସାଥୀ କଳାକାରମାନେ।

0: 7,31 କୋଟି ଟଙ୍କା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ ଦ୍ୱାଦଶ ଜାତୀୟ ହସ୍ତତନ୍ତ ଦିବସ ପାଳନର ମୁଖ୍ୟ ସମାରୋହ ଏବଂ ବାଂଲାଦେଶରେ ଆସନ୍ତା ମାସ 20 ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଛାତ୍ର ପ୍ରତିବାଦକାରୀଙ୍କ ଉପରେ ପୁଲିସ୍ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ କେତେକ ପ୍ରସଙ୍ଗ ଆଧାରରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନର କାର୍ଯ୍ୟ ଆଜି ପୁନଃ ବାଧାପ୍ରାପ୍ତ ହୋଇଛି। ଲୋକସଭାର ଅଧିବେଶନ ବାରମ୍ଭାର ମୁଲତବୀ ପରେ ଅପରାହ୍ନ 2ଟାରେ ପୁନଃ ଆରମ୍ଭ ହେବା କ୍ଷଣି ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍ 2025 ଉପରେ ଯୁଗ୍ମ କମିଟିର ରିପୋର୍ଟ ଉପସ୍ଥାପନ ପାଇଁ ଅଧିକ ସମୟ ପ୍ରଦାନ କରିବା ସଂକ୍ରାନ୍ତ ପ୍ରସ୍ତାବ ଆଗତ ହୋଇଥିଲା। ଆସନ୍ତା ଶୀତ ଅଧିବେଶନର ଶେଷ ସପ୍ତାହ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି କରାଯାଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟିକସ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଆଇନ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ହଟ୍ଟଗୋଳ ମଧ୍ୟରେ ବିନା ଆଲୋଚନାରେ ଏହି ବିଲ୍ଟି ଗୃହର ଅନୁମୋଦନ ଲାଭ କରିଥିଲା। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସମ୍ଭବ ନ ହେବାରୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଅଧିବେଶନକୁ ମୁଲତବୀ ରଖାଯାଇଛି। ଅନ୍ୟପକ୍ଷରେ ରାଜ୍ୟସଭାରେ ମଧ୍ୟ ଅନୁରୂପ ପରିସ୍ଥିତି ମଧ୍ୟରେ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦୁଇଥର ମୁଲତବୀ ପରେ ଅପରାହ୍ନ 2:45ରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତୃତୀୟ ଖର୍ଚ୍ଚ ଦାବି ବିଲ୍ 2026 ଉପରେ ଆଲୋଚନା ଆରମ୍ଭ କରିବାକୁ ପ୍ରସ୍ତାବ ରଖିଥିଲେ। ଆଲୋଚନା ପରେ ବିଲ୍ଟି ଗୃହର ଅନୁମୋଦନ ଲାଭ କରିଛି। ଏହି ବିଲ୍ ମାଧ୍ୟମରେ 2023 ଆର୍ଥିକ ବର୍ଷରେ ହୋଇଥିବା ଅତିରିକ୍ତ ଖର୍ଚ୍ଚ ଅନୁମୋଦିତ ହୋଇଛି। ଏହି ବିଲ୍ ଆଲୋଚନାରେ ବିଭିନ୍ନ ଦଳର ସଦସ୍ୟ ଅଂଶଗ୍ରହଣ କରିବା ସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉତ୍ତର ଗୃହରେ ରଖିଥିଲେ। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛି। ଏଥିପାଇଁ 23,731 କୋଟି ଟଙ୍କାର ବ୍ୟୟ ଅଟକଳକୁ ମଞ୍ଜୁର କରାଯାଇଛି। ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀଠାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ଯୋଜନା ଅଧୀନରେ 1.5 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏହି ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। କୃଷି ଅବଶିଷ୍ଟାଂଶ, ଜୈବ ଅପଚୟ, ପଶୁ ଗୋବର ଏବଂ ଆଖୁ ଅବଶିଷ୍ଟାଂଶ ତଥା ଅନ୍ୟାନ୍ୟ ଜୈବ ସମ୍ବଳରୁ ସ୍ୱଚ୍ଛ ଇନ୍ଧନ ସୃଷ୍ଟି ଏବଂ ଜୈବ ସାରରେ ରୂପାନ୍ତରଣ ଏହି ଯୋଜନାର ଅନ୍ୟତମ ଉଦ୍ଦେଶ୍ୟ। ଏହାଦ୍ୱାରା ଗ୍ରାମୀଣ କ୍ଷେତ୍ରର ଆୟ ବୃଦ୍ଧି ସହ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଅଧିକ ଗତିଶୀଳ ହୋଇପାରିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଚଳିତ ଆର୍ଥିକ ବର୍ଷଠାରୁ ଆସନ୍ତା 2035-36 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବ। ଘରୋଇ କ୍ଷେତ୍ରରେ ଉପଯୋଗ ହେଉଥିବା ବାୟୋଗ୍ୟାସ୍ କ୍ଷେତ୍ରକୁ 10 ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଘରୋଇ ନିବେଶକୁ ପ୍ରୋତ୍ସାହନ ପ୍ରଦାନ କରାଯିବ। ଶ୍ରୀ ବୈଷ୍ଣବ କହିଛନ୍ତି, ଆସାମର ଜାତୀୟ ରାଜପଥ 15 ସହିତ ତେଜପୁର ପର୍ଯ୍ୟନ୍ତ 135 କିଲୋମିଟରରୁ ଅଧିକ ଦୀର୍ଘ 4 ଲେନ୍ ବିଶିଷ୍ଟ ରାଜପଥ ନିର୍ମାଣକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିପାଇଁ 8,970 କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେବ।
1: पहला फैसला बायोगैस से संबंधित है, बहुत ही कॉम्प्रिहेंसिव स्कीम एक बनी है। और दूसरा, असम में एक 4 लेन हाईवे का फैसला लिया गया है। टोटल 32,000 करोड़ रुपीज के ये दोनों प्रोजेक्ट और स्कीम्स मिला के है। हम सब जानते हैं कि भारत की जो नेचुरल गैस का कंजम्पशन है उसमें करीब 50% इम्पोर्ट करना पड़ता है। इस 50% इम्पोर्ट को कैसे कम करें उसके लिए लगातार कई प्रयास चल रहे हैं।
0: ଜାତୀୟ ରାଜପଥରେ ଟୋଲ୍ ଆଦାୟ 2008 ଜାତୀୟ ରାଜପଥ ଶୁଳ୍କ ନିୟମ ଅନୁଯାୟୀ ଆଦାୟ କରାଯାଉଛି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଲୋକସଭାରେ ଆଜି ଏକ ଲିଖିତ ଉତ୍ତରରେ ଶ୍ରୀ ଗଡ଼କରୀ କହିଛନ୍ତି, ଜାତୀୟ ରାଜପଥ ଟୋଲ୍ ଗେଟ୍ଗୁଡ଼ିକରେ ବାଣିଜ୍ୟିକ ଯାନବାହନଗୁଡ଼ିକ ପାଇଁ କୌଣସି ପାସ୍ ପ୍ରଦାନ କରାଯାଉ ନାହିଁ, ଏପରିକି ବେଆଇନ ଟୋଲ୍ ଆଦାୟ ନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ ବୋଲି ଶ୍ରୀ ଗଡ଼କରୀ ଗୃହରେ ସ୍ୱଷ୍ଟ କରିଛନ୍ତି। ଟୋଲ୍ ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଏକ ମାନକ କାର୍ଯ୍ୟପଦ୍ଧତି ପ୍ରଚଳନ କରିଛି। ସମସ୍ତ ନଗଦ ଏବଂ ଫାସ୍ଟ୍ୟାଗ୍ କାରବାର ତଥା ଟୋଲ୍ ପରିଚାଳନା ବ୍ୟବସ୍ଥା କମ୍ପ୍ୟୁଟର ମାଧ୍ୟମରେ ସୁନିଶ୍ଚିତ କରାଯାଉଛି। ଏଥିପାଇଁ ଅଚାନକ ଯାଞ୍ଚ ତଥା ନିୟମିତ ତଦାରଖର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ ଗୃହରେ ସୂଚନା ଦେଇଛନ୍ତି। ଦ୍ୱାଦଶ

0: ଜାତୀୟ ହସ୍ତତନ୍ତ ଦିବସ ଆସନ୍ତାକାଲି ପାଳନ କରାଯିବ। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଏହି ଅବସରରେ ଏକ ଜାତୀୟ ସମାରୋହର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଅନ୍ୟମାନଙ୍କ ମଧ୍ୟରେ ବୟନ ଶିଳ୍ପମନ୍ତ୍ରୀ ଗିରିରାଜ ସିଂ ଏବଂ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ମଧ୍ୟ ଏହି ସମାରୋହରେ ଯୋଗଦେବେ। ବୟନ ଶିଳ୍ପ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ସମୃଦ୍ଧ ହସ୍ତତନ୍ତ ଐତିହ୍ୟକୁ ଲୋକଲୋଚନକୁ ଆଣିବା ଏବଂ ସାଂସ୍କୃତିକ ଓ ଅର୍ଥନୈତିକ ବିକାଶରେ ହସ୍ତତନ୍ତ କାରିଗରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଏହି ସମାରୋହ ଆୟୋଜନର ମୁଖ୍ୟ ଲକ୍ଷ୍ୟ। ଦିବସ ପାଳନ ଅବସରରେ ତିନୋଟି ସନ୍ଥ କବିର ହସ୍ତତନ୍ତ ଏବଂ ଗତବର୍ଷ ପାଇଁ 19 ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ଦେଶର ସମୃଦ୍ଧ ତଥା ବିବିଧ ହସ୍ତତନ୍ତ ପରମ୍ପରାକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ 4 ସ୍ମାରକୀ ଡାକ ଟିକଟ ମଧ୍ୟ ଆସନ୍ତାକାଲି ଉନ୍ମୋଚିତ ହେବ। ପୁରସ୍କାର ପ୍ରାପ୍ତ ହସ୍ତତନ୍ତ ଉତ୍ପାଦଗୁଡ଼ିକରେ ପ୍ରଦର୍ଶନ ପାଇଁ ଏକ ପ୍ରଦର୍ଶନୀ ମଣ୍ଡପର ଆୟୋଜନ କରାଯାଇଛି। 1905 ଅଗଷ୍ଟ 7 ଆରମ୍ଭ ହୋଇଥିବା ସ୍ୱଦେଶୀ ଆନ୍ଦୋଳନକୁ ସ୍କରଣ କରି ପ୍ରତିବର୍ଷ ଏହି ଦିବସ ପାଳିତ ହେଉଛି। ବିମାନ ଟର୍ବାଇନ୍ ଇନ୍ଧନ ଏଟିଏଫ୍ ସହିତ ଇଥାନଲ ମିଶ୍ରଣ ନେଇ ଯୋଜନା କରାଯାଉଥିବା ସଂକ୍ରାନ୍ତ ପ୍ରଚାରକୁ ସରକାର ଖଣ୍ଡନ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି ଏହା ତଥ୍ୟଭିତ୍ତିକ ନୁହେଁ ଏବଂ ଦାୟିତ୍ୱହୀନ ମନ୍ତବ୍ୟ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନାଇଡୁ ସରକାରଙ୍କ ଏଭଳି କୌଣସି ଯୋଜନା ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଇଥାନଲ ଏବଂ ସ୍ଥାୟୀ ବିମାନ ଇନ୍ଧନ ସମ୍ପୂର୍ଣ୍ଣ ଅଲଗା ଏବଂ ଏହାକୁ ମିଶ୍ରଣ କରାଯାଇପାରିବ ନାହିଁ। ଏକ ବେସାମରିକ ବିମାନ ଚଳାଚଳ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିମାନ ଇନ୍ଧନ ବ୍ୟବହାର କରାଯାଇଥାଏ। ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏଭଳି ମିଥ୍ୟା ପ୍ରଚାରକୁ ବିଶ୍ୱାସ ନ କରିବାକୁ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସ 20 ଅନୁଷ୍ଠିତ ହେବ। ସେଠାକାର ନିର୍ବାଚନ କମିଶନ ଏ ସମ୍ପର୍କିତ ଘୋଷଣା କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ତାଙ୍କ କାର୍ଯ୍ୟକାଳ ଶେଷ ହେବାର 2 ପୂର୍ବରୁ ଗତମାସ 24 ଇସ୍ତଫା ପ୍ରଦାନ କରିଛନ୍ତି। ସେଥିପାଇଁ ରାଷ୍ଟ୍ରପତି ପଦବୀ ପାଇଁ ନିର୍ବାଚନ ଆବଶ୍ୟକ ହୋଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା 13 ପୂର୍ବାହ୍ନ 10 ଅପରାହ୍ନ 4 ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରାଯିବ। 16 ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ସହ 18 ପ୍ରତ୍ୟାହାରର ଶେଷ ଦିବସ ଧାର୍ଯ୍ୟ କରାଯାଇଛି। ସୂଚନାଯୋଗ୍ୟ 1971 ମୁକ୍ତିଯୁଦ୍ଧର ଜଣେ ସୈନିକ ତଥା ନିମ୍ନ ଅଦାଲତର ପୂର୍ବତନ ବିଚାରପତି ମହମ୍ମଦ ଶାହାବୁଦ୍ଦିନ ଏପ୍ରିଲ 2023 ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ 5 ରହିଥିଲା। ସ୍ୱାସ୍ଥ୍ୟଗତ କାରଣରୁ ସେ ଇସ୍ତଫା ଦେଇଥିଲେ। ଔଷଧ ଅନୁମୋଦନ କ୍ଷେତ୍ରରେ କଠୋର ନିୟମାବଳୀ ଜାରି କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ମିଥ୍ୟା ଏବଂ ମନଗଢ଼ା ତଥ୍ୟ ଦାଖଲ କରୁଥିବା ଆବେଦନକାରୀ ଏଥିରୁ ଦୂରେଇ ରହିବାକୁ ସତର୍କ କରାଇଛି। 1945 ଔଷଧ ନିୟମ ଆଧାରରେ ଦାଖଲ ହୋଇଥିବା ଆବେଦନଗୁଡ଼ିକ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ହେବ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ଏଭଳି ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ସହ ଆବେଦନକାରୀଙ୍କ ପ୍ରଚଳିତ ଲାଇସେନ୍ସକୁ ମଧ୍ୟ ବାତିଲ କରାଯିବ ବୋଲି ମନ୍ତ୍ରଣାଳୟ କହିଛି। ଏପରିକି ବାତିଲ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପୁନଃ ଆବେଦନ କରିବାକୁ ଦିଆଯିବ ନାହିଁ ବୋଲି ଏହି ନୂତନ ନିୟମାବଳୀରେ ଉଲ୍ଲେଖ କରାଯାଇଛି। ମନ୍ତ୍ରଣାଳୟ କହିଛି ଆବେଦନକାରୀଙ୍କ ଉତ୍ତରଦାୟିତ୍ୱକୁ ଅଧିକ ସୁଦୃଢ଼ କରିବା ଏବଂ ନିର୍ଭରଯୋଗ୍ୟ ତଥା ଗବେଷଣା ଆଧାରିତ ବୈଧ ପ୍ରମାଣ ଦ୍ୱାରା ଔଷଧର ଅନୁମୋଦନକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦ କାର୍ଯ୍ୟରେ ବାଧା ସୃଷ୍ଟି, ଆସନ୍ତାକାଲି ପୂର୍ବାହ୍ନ 11 ପର୍ଯ୍ୟନ୍ତ ଉଭୟ ସଦନ ମୁଲତବୀ। ଜାତୀୟ ପୁନଃଚକ୍ରଣ ଯୁକ୍ତ ଜୈବଶକ୍ତି ଯୋଜନା ଗୋବର୍ଦ୍ଧନକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ, ଖର୍ଚ୍ଚ ହେବ 23,731 କୋଟି ଟଙ୍କା। ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରଠାରେ ଆସନ୍ତାକାଲି ଅନୁଷ୍ଠିତ ହେବ 12 ଜାତୀୟ ହସ୍ତତନ୍ତ ଦିବସ ପାଳନର ମୁଖ୍ୟ ସମାରୋହ ଏବଂ ବାଂଲାଦେଶରେ ଆସନ୍ତା ମାସ 20 ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର।

0: ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଏକ ବାଧ୍ୟତାମୂଳକ ଆବଶ୍ୟକତା। ଏହି ଅନୁମୋଦନ ପତ୍ର କେବଳ ନିର୍ଦ୍ଦିଷ୍ଟ ଜାହାଜକୁ ମିଳିବ ଏବଂ ଏହା ଅଣହସ୍ତାନ୍ତର ଯୋଗ୍ୟ ଅଟେ, ଯାହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ। ଏହି ଅବସରରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ ପ୍ରଚଳିତ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି କହିଛନ୍ତି।
1: ଏଭଳି ଏକ ଐତିହାସିକ କାର୍ଯ୍ୟକ୍ରମର ଆୟୋଜନ କରିବା ନିଶ୍ଚିତ ଭାବରେ ଆମ ଓଡ଼ିଶା ପାଇଁ, ଆମ ଓଡ଼ିଶା ସରକାର ପାଇଁ ଗର୍ବ ଏବଂ ଗୌରବର ବିଷୟ। ଆମର ସମୁଦ୍ର କେବଳ ଏକ ଭୌଗୋଳିକ ସୀମା ନୁହେଁ, ବରଂ ଏହା ରାଜ୍ୟର ପ୍ରାୟ 6 ଲକ୍ଷ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କର ଇଏ ହେଉଛି ଜୀବନରେଖା, ଜୀବିକା ଏବଂ ପରିଚୟର ଇଏ ହେଉଛି ଆମର ପ୍ରତୀକ। କେନ୍ଦ୍ର ସରକାରଙ୍କର ସହାୟକ ନୀତିଗତ ସଂସ୍କାର ଗୁଡ଼ିକ ଆଜି କାର୍ଯ୍ୟକାରୀ କରାଯାଉଛି। ଗତ ବର୍ଷ ଡିସେମ୍ବର 2025 ଗୁଜରାଟର ଭେରାବଲରୁ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର EEZ ମାଛ ଧରିବା ପାଇଁ ଆକ୍ସେସ୍ ପାସ୍ ବ୍ୟବସ୍ଥାର ଇଏ ଶୁଭାରମ୍ଭ କରାଯାଇଥିଲା। ଗଭୀର ସମୁଦ୍ରର ମାଛ ଧରାର ଦୀର୍ଘସ୍ଥାୟୀ ଉପଯୋଗିତା ପାଇଁ ପ୍ରାଧିକରଣ ପତ୍ର ବା ଲେଟର ଅଫ୍ ଅଥରାଇଜେସନ୍ ପ୍ରଦାନ ପ୍ରକ୍ରିୟା ଇଏ ଆରମ୍ଭ ହୋଇସାରିଛି।
0: ଇତିହାସରେ ବର୍ଣ୍ଣିତ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ଅଧୀନ ନଈରୀ ଗ୍ରାମ ନିକଟସ୍ଥ କାଙ୍କଣ ଶିଖରୀ ପୀଠରେ ପ୍ରତିବର୍ଷ ପରି ଚଳିତ ବର୍ଷ ମହା ଆଡମ୍ବର ସହକାରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କାଙ୍କଣ ଶିଖରୀରେ ରଥଯାତ୍ରା ନିଆରା ଭାବେ ଚିଲିକା ହ୍ରଦ ମଧ୍ୟରେ ଥିବା ନୀଳ ଜଳରାଶିରେ ଅନୁଷ୍ଠିତ ହୋଇଥିଲା। 3 ଡଙ୍ଗାରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ 3 ରଥ ନିର୍ମାଣ କରାଯାଇ ଗୋଟିଏ ରଜୁରେ 3 ରଥକୁ ବନ୍ଧାଯାଇ ସେଥିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବିଜେ କରାଇ ଚିଲିକା ଜଳରାଶିରେ ପବିତ୍ର ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା। କାଙ୍କଣ କୁଦର ଚତୁଃପାର୍ଶ୍ୱର ଚିଲିକା ହ୍ରଦର ନୀଳ ଜଳରାଶିରେ ଠାକୁରମାନଙ୍କୁ ପରିକ୍ରମା କରାଯାଇ ନୀତିକାନ୍ତି ଅନୁଯାୟୀ ରଥଯାତ୍ରା କାର୍ଯ୍ୟ ସମାପନ ହୋଇଥିଲା। ଜଟଣୀସ୍ଥିତ ନାଇଜର କ୍ୟାମ୍ପସରେ 15 ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଥିଲେ, କେବଳ ଗବେଷଣା ନୁହେଁ ବରଂ ଜାତୀୟ ସୁରକ୍ଷା ଓ ଦୀର୍ଘସ୍ଥାୟୀ ବିକାଶ ପ୍ରତି ନାଇଜରର ଅଙ୍ଗୀକାରବଦ୍ଧତା ଅତ୍ୟନ୍ତ ପ୍ରଶଂସନୀୟ। ସାମ୍ପ୍ରତିକ ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଟିଳ ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ପାଇଁ ଆହ୍ୱାନ ସୃଷ୍ଟି କରୁଥିବା ବେଳେ ବିଜ୍ଞାନର ସାମର୍ଥ୍ୟ ହିଁ ଏହାର ସ୍ଥାୟୀ ସମାଧାନ ବାହାର କରିପାରିବ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ନାତକମାନଙ୍କୁ ସମ୍ବୋଧିତ କରି ଆଜି ଉତ୍ତୀର୍ଣ୍ଣ ହେଉଥିବା ଯୁବପିଢ଼ି ବିଜ୍ଞାନ, ଗବେଷଣା ଏବଂ ରାଷ୍ଟ୍ର ଗଠନ ପ୍ରକ୍ରିୟାରେ ବିଶେଷ ଅବଦାନ ରଖୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ।
2: ଓଡ଼ିଶାକୁ ପୂର୍ବୀ ଭାରତ କି ଏଜୁକେସନ କ୍ୟାପିଟାଲ କି ରୂପ ମେ ଜାନା ଜାତା ହେ। ନାଇଜର କେ ସାଥ IIT, AIIM, ଆଇଜର, IIM, IIIT, ଇନଷ୍ଟିଚ୍ୟୁଟ ଅଫ ମ୍ୟାଥମେଟିକ୍ସ ଜୈସି ଅନୁଷ୍ଠାନ ଓଡ଼ିଶା କି ହାୟର ଏଜୁକେସନ ଓ ରିସର୍ଚ୍ଚ ଲ୍ୟାଣ୍ଡସ୍କେପ କୁ ମଜବୁତ କିଆ ହେ। ଜୈସେ ଶ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ନେ 1,00,000 କରୋଡ ରୂପିଆ କା ରିସର୍ଚ୍ଚ ଡେଭଲପମେଣ୍ଟ ଓ ଇନୋଭେସନ ଫଣ୍ଡ ବନାଏ। ସ୍ୱାସ୍ଥ୍ୟ କ୍ଷେତ୍ର ମେ ରିସର୍ଚ୍ଚ କେ ଲିଏ ହମ ଓଡ଼ିଶା ଫାର୍ମା ଏଣ୍ଡ ବାୟୋଟେକ୍ ରିସର୍ଚ୍ଚ ଏଣ୍ଡ ଇନୋଭେସନ ସେଣ୍ଟର ଖୋଲନେ କେ ଲିଏ ନିର୍ଣ୍ଣୟ ଲିଏ ହେ। ଇସ୍କେ ସାଥ ଏକ ଆଇକନିକ ସାଇନ୍ସ ସିଟି, ଓଡ଼ିଶା ଷ୍ଟେଟ ଇନୋଭେସନ ମିଶନ, ଓଡ଼ିଶା ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର, ଷ୍ଟେଟ AI ମିଶନ ଜୈସେ କଇ ସାରି ଇନିସିଏଟିଭ ଲିଏ ଯାଇଙ୍ଗେ।
0: ଡେଙ୍ଗୁ ନିୟନ୍ତ୍ରଣ ଓ ନିରାକରଣ ମାସ ପାଳନ ଅବସରରେ ଏକ ସଚେତନତା ବୈଠକ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ଶ୍ରାବଣ ମାସର ପ୍ରଥମ ସୋମବାରରେ ଜିଲ୍ଲାର ବିଭିନ୍ନ ଶୈବପୀଠରେ କାଉଡ଼ିଆମାନେ ଜଳ ଲାଗି କରିଥିଲେ। SIR କାର୍ଯ୍ୟକ୍ରମ ତଦାରଖ ନିମନ୍ତେ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ଶାସନ ସଚିବ ତଥା ନିର୍ବାଚନୀ ତାଲିକା ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା ଦିନିକିଆ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାର।

0: ସରକାରଙ୍କର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।
1: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଆଉ କଣ କରିବି? ଖାନା ହିଁ ମୁଁ ବସିକି ଏଇଠି ଭୂଜା ତ ବୋଉ ଉଠେଇବି ଆଉ କଣ। ହଁ
1: ଏ ନବଘନ ଭାଇ ଜୁହାରେ ଜୁହାରେ।
0: କି ଆଇଲ?
1: ମୁଁ ଜେମା ଅପା।
0: ଜୁହାରେ।
1: ମୁଁ ଆସିକି ପୁରା ବସିଛି।
0: ହଁ ଯେ କଣ କହୁଛ?
1: ତମେ ତ ବସିକି ବୁଟ ଚୋବଉଛ।
0: ବୁଟ?
1: ହଁ
0: ତମ ଡେଲା ଭଳିଆ କହୁଛ।
1: ଆଉ କିଏ ଦେଲା? କି
0: କିଏ ଦେଲା?
1: ମୁଁ ପୁରା ଏଇଠି ଥୋଇ ଦେଇକି ଯାଇଥିଲି।
0: ହଁ
1: ମାଗୁଣୀ ଡାକିଲା ପଳେଇଲି।
0: କୁଆଡେ ଯାଇଥିଲ?
1: ସେଇପଟକୁ ଯାଇଥିଲି। ମ
0: ସେଇପଟକୁ?
1: ହଁ।
0: ହଁ ପଇସା ପତ୍ର ହବ କି ତମ ଟ୍ରାକ୍ଟର କୁଆଡେ ଯାଇଥିବ ହିସାବ ରଖିବାକୁ ଯାଇଥିବ?
1: ନା ମୁଁ ସବୁବେଳେ ଖାଲି ସେଇ କଥା କହୁଛ।
0: ଆଉ କୋଉ କଥା କହିବି? ଜାଣିଲ ରାଇଜଟା ଯାକ ଉପରେ ଜାଣିକି ବିପଦ ପଡିଲା।
1: କଣ ଆଉ କରିବା, ଯେତେବେଳେ ଆମେ ଚାଷୀବନ୍ଦୀ ଲୋକ, ଦୈବ ଦୁର୍ବିପାକ ଆସିବ, ବଢି ପାଣି ଆସିବ, ବର୍ଷା ଏମିତି ହବ, କେତେବେଳେ ପବନ ଧକାଇ ହେଇଯିବ, ସବୁଗୁଡା ଆମେ ସହିବା, ପୁଣି ଅଣ୍ଟା ସଳଖି ଠିଆ
0: ହବା। ହଁ ସହିଲା? ତମେ ତ ଦୁଇପଦ କହିଦେଲ, ମୋ ପେଟ ପୁରିଗଲା, ଆଉ ସୋଟା ମୁଣ୍ଡ ହବାର ସବୁ ବୁଝିଗଲେ ଆଉ କଣ।
1: ନା ନା ବୁଝିଲେ କେମିତି? ଆଉ ଟିକେ ବୁଝେଇ କହିବା।
0: କିଏ କହିବ?
1: ଆମେ କହିବା।
0: ଆମେ କହିବା
1: ଯେତେବେଳେ ଫସଲ କଣ୍ଡାକ କରିଛନ୍ତି, ଫସଲ କେତେବେଳେ କଣ ଉଜୁଡି ଯାଉଛି, ସେଥିପାଇଁ ଫସଲ ବୀମା ଯୋଜନା ବି ଅଛି, ଆମେ ମାନେ କରିଛନ୍ତି, ଶ୍ରୋତା ବନ୍ଧୁ ମାନେ ବି କିଛି କରିଛନ୍ତି, ଆଉ କିଛି କରିନାହାନ୍ତି। ଆଉ ଟିକେ ଯଦି କରିଦେବେ, ସେ କେତେବେଳେ ଯଦି ଦୈବ ଦୁର୍ବିପାକ ହେଲା, ପୁଣି ଭରଣା ହେଇଯିବ ତାଙ୍କ ଫସଲରୁ ଆଉ।
0: ପାଠ ଉପରକୁ ଆସୁନ।
1: ହଁ ଆସୁଛି।
0: କଣ ଆସୁଛ? ଇଆଡେ ସିଆଡେ ଖାଲି କଥା ବୁଲଉଛ। ପ୍ରଧାନମନ୍ତ୍ରୀ ଫସଲ ବୀମା
1: ଯୋଜନା, ଆମେ ଯଦି ଏଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ସାମିଲ ହେଇଥିବା, ଆମର ଯଦି କିଛି ଫସଲ କ୍ଷତି ହେଲା, ଯାହା କ୍ଷୟକ୍ଷତି ହେଇଥିବ, ଭରଣା ହେଇଯିବ।
0: ବୁଝିଲ? ଯୋଉ ସବୁ କଣ ବୀମା କମ୍ପାନୀ ମାନେ ଅଛନ୍ତି, ତାଙ୍କ ଲୋକମାନେ ଆସିବେ, ଏ ଯୋଉ କହନ୍ତି ସବୁ ବୁଲି ବାଲିକି ଦେଖନ୍ତି।
1: ଏ ମାମୁନି ମତେ ଶିଖେଇଛି ସର୍ଭେ ସର୍ଭେ।
0: ଇଂଲିଶ ତମେ କହୁଛ ଆଜିକାଲି?
1: କହିବିନି ନା, ଝିଅଟି ପାଠ ପଢେଇଛି, ସିଏ ମତେ ଶିଖେଇ ଦଉଛି, ଭାରି ଭଲ ଲାଗୁଛି। କଥାରେ ଅଛି, ମା ହେଲେ ପାଠୋଇ, ଦେଶ ଯିବ ଆଗେଇ।
0: ମୋ ପାଠୋଇ ତମେ ଆମେ ଜାଣିନୁ ଆଉ କଣ, ରାତି ପାଇଲ ତ ଅରିଘିତିଆ ସାଙ୍ଗରେ ଝଗଡା କରୁଛ, ମତେ ବସିକି ପାଠ ପଢେ।
1: ଝଗଡା କେତେବେଳେ କଲି? ଯଦି ମୁଁ ତାଙ୍କ ସାଙ୍ଗରେ ହାତ ବଟଉ ନଥାନ୍ତି, ଆଜି ତୁମ ଭାଇ ଏତେ ବାଟକୁ ଯାଇଥାନ୍ତେ କି? ଘର ଠାରୁ ବାହାର, ବିଲ ଠାରୁ ଖଳା, ସବୁଆଡେ ମୁଁ ହାତ ବଟଉଛି।
0: ବଟଉଛ? କିନ୍ତୁ ପାଠ ଟିକେ ବୁଝିବାର ରହିଲା।
1: କୋଉ ପାଠ ବା?
0: କୋଉ ପାଠ? ତେମେ ତ ଖାଲି ଆଇଲା ବେଳ ଠୋ ବକର ବକର ବକର ବକର ବକର ବକର ହଉଛ। ମୁଁ କଣ କହୁଥିଲି କହିଲ?
1: କଣ କହୁଥିଲ? ବୁଟ ଆଉ ଖାଉନ।
0: ମତେ କୋଉ ଖାଇବାକୁ ତର ଅଛି ନା, ତମେ କୋଉ ସମୟ ଦଉଛ?
1: ଏ ତମେ ପରା ଏମିତି ଆଖି ବୁଝିକି ଗୀତ ଶୁଣିଲା ଭିତରେ ଖାଇଦବ।
0: ବାସ ତମେ ତ ମନେ ପକେଇ ଦେଲ, ସଞ୍ଜ ଘଡି ପାଗ ଯେମିତିଆ। ମୁଁ ବି ଟିକେ ଭାରି ବ୍ୟସ୍ତରେ ଅଛି, ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
1: ଆଉ ଭାରି ବଢିଆ ହବ।

0: କଥା କହିବୁ ତାହେଲେ ରୋଗ ଭିତରେ ଆମର ମହିଷା ରୋଗ, ପତ୍ର ପୋଡ଼ା ରୋଗ, ସାହାରା ରୋଗ, ସାହାରା ରୋଗ ଯୋଉଟାକି ଆମେ ଆଗରୁ କହୁଥିଲୁ ଯେ ମହାଲକ୍ଷ୍ମୀ ଆସିଗଲେ ସେଇଟା ଗୋଟେ ଇଣ୍ଡିକେସନ, କିନ୍ତୁ ଆଜି ସେଇଟା ଆମର ବହୁତ କ୍ଷତି କରାଉଛି। ତା ଛଡ଼ା ଆଉ ରହିଛି ବାଦାମୀ ପତ୍ରଚିତା ରୋଗ, ଏମିତି ବହୁତ ରୋଗ ରହିଛି ଯୋଉଟାକି ଆମର ଧାନ ଫସଲକୁ ନଷ୍ଟ ପହଞ୍ଚାଉଛି। ତାପରେ ଆମେ ଯୋଉ ଧାନ ଚାଷ କରିବୁ ସେଥିରେ ଆମର ଚାରୋଟି ମୁଖ୍ୟ ଯୋଉ ମୂଳ ମନ୍ତ୍ର, ସେଇ ମନ୍ତ୍ର ଆଧାରରେ ଯଦି ଆମେ ଚାଷ କରିବୁ ତାହେଲେ ନିଶ୍ଚିତରେ ଆମେ ଲାଭବାନ ହବୁ।
1: ସାର, ଏଇ ଯୋଉ ଚାରୋଟି ମନ୍ତ୍ର କହିଲେ, ଏଇ ଚାରୋଟି ମନ୍ତ୍ର କଣ କଣ କହିଲେ?
0: ଯୋଉ ଚାରୋଟି ମନ୍ତ୍ର ମୁଁ କହୁଛି, ସେ ଚାରୋଟି ମନ୍ତ୍ର ମୁଖ୍ୟତଃ ଆମେ ରୋଗ ପୋକ ନିୟନ୍ତ୍ରଣ ଯୋଉ କରୁ ସେଥିରେ ଏଇ ଚାରୋଟି ମନ୍ତ୍ରକୁ ଆମେ ନିଶ୍ଚିତରେ ଫଲୋ କରିବା ଦରକାର। ପ୍ରଥମଟି ହେଲା ସଠିକ ଚିହ୍ନଟ, ସଠିକ ପଦ୍ଧତି, ସଠିକ ସମୟ ଆଉ ସଠିକ ପଦକ୍ଷେପ। ଏଇ ଚାରୋଟି ମନ୍ତ୍ରକୁ ଯଦି ଆମେ ଆପଣାଉଛୁ ତାହେଲେ ନିଶ୍ଚିତରେ ଆମେ ଲାଭବାନ ହବୁ।
1: ଆଜ୍ଞା, ସେଇ ଚାରୋଟି ମନ୍ତ୍ର ବିଷୟରେ ଆମର ଯେଉଁମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଟିକେ ପରାମର୍ଶ ଦିଅନ୍ତୁ, କେମିତି ସଠିକ ସମୟରେ ସେମାନେ ସାବଧାନ ହେବେ, ସଠିକ ପଦ୍ଧତି, ସଠିକ ସମୟ, ସଠିକ କେମିତି ସେମାନେ ଚିହ୍ନଟ କରିବେ ରୋଗ ପୋକକୁ, ସେ ବିଷୟରେ ଟିକେ ପରାମର୍ଶ ଦିଅନ୍ତୁ।
0: ମୁଁ କହିଲି ଯେ ପ୍ରଥମ ମନ୍ତ୍ରଟି ହେଲା କ'ଣ, ସଠିକ ଚିହ୍ନଟ କାହିଁକି କରିବା? ଆମ ପାଖରେ ଔଷଧ ଅଛି, ଆମେ ଔଷଧ ପକେଇଦେବୁ, ଚିହ୍ନିକି ଆମର କ'ଣ ଲାଭ ହବ? ଦେଖନ୍ତୁ, ରୋଗ ଆଉ ପୋକ ତଥା ଆମର ଯେଉଁ ନ୍ୟୁଟ୍ରିଏନ୍ ଡେଫିସିଏନ୍ସି, ଯେଉଁଠି ଆମର ଖାଦ୍ୟସାର ଅଭାବ ବା ଖାଦ୍ୟସାର ଅଧିକା ହେଲେ ଯାହା ସବୁ ଲକ୍ଷଣ ପରିପ୍ରକାଶ ହୁଏ ସେଗୁଡ଼ା ପ୍ରାୟ ବେଳେବେଳେ କ'ଣ ହୁଏ ନା ଗୋଟିଏ ଆଉ ଗୋଟିଏର ଅନୁପ୍ରକ ରହିଥାଏ। ତେଣୁ ସେ କ୍ଷେତ୍ରରେ ଆମକୁ ସଠିକ ଚିହ୍ନଟ କରିବା ଦରକାର ଯେ କେଉଁଥିପାଇଁ ଆମର ଏଇ ସମସ୍ୟା ଉପୁଜିଛି, ଏଇଟା ରୋଗ ପାଇଁ କି ଏଇଟା ପୋକ ପାଇଁ, ଏଇଟା ଆମର ଖାଦ୍ୟସାରର ଅଭାବ ପାଇଁ କି ଆମର ଖାଦ୍ୟସାର ଅଧିକ ହେଇଯିବା ପାଇଁ। ତେଣୁ ସେଥିରେ ଯୋଉ ଆମର ଯୋଉ ପୋକ ଚିହ୍ନଟ କରିବା, କେମିତି ଆମେ ଚିହ୍ନଟ କରିବା? ଦେଖନ୍ତୁ, ପ୍ରଥମ ଆମର ସେ ଯୋଉ ପୋକ ଚିହ୍ନଟ କରିବାର ବିଭିନ୍ନ ପଦ୍ଧତି ରହିଛି। ସଦାବେଳେ ଆପଣ ମନେ ରଖିବା ଦରକାର, ସପ୍ତାହକୁ ଅତି କମ୍ରେ 2 ଥର ଜମି ପରିଦର୍ଶନ କରିବା ଦରକାର। ଏବଂ ତା ଛଡ଼ା କ'ଣ, କେଉଁ କେଉଁ ଜିନିଷକୁ ଆପଣ ପର୍ଯ୍ୟବେକ୍ଷଣ କରିବା ଦରକାର? ପ୍ରଥମେ ପତ୍ରକୁ ଦେଖିବେ, କାଣ୍ଡକୁ ଦେଖିବେ, ଗଛ ମୂଳକୁ ଟିକେ ଅନେଇବେ, ତା ସହିତ ଶୀର୍ଷ ଭାଗକୁ ମଧ୍ୟ ଦେଖିବେ। ତା ଦ୍ଵାରା କ'ଣ ହବ, ଆବଶ୍ୟକ ହେଲେ ମନେ କରାଯାଉ ଆପଣ ସେଇଟା ଚିହ୍ନଟ କରି ନ ପାରୁଛନ୍ତି, ତାହେଲେ ସେଥିରେ କୃଷି ବୈଜ୍ଞାନିକକୁ ନିଶ୍ଚିତରେ ପରାମର୍ଶ କରିବା ଦରକାର। ଇଏ ଯୋଉ ପଦ୍ଧତି ମୁଁ ଯୋଉ କହୁଛି ଯେ କ'ଣ କ'ଣ ପଦ୍ଧତିରେ ଆମେ ରୋଗ ପୋକ ଚିହ୍ନଟ କରିବା, ସେଥିରେ ପ୍ରଥମ ପଦ୍ଧତି ହେଲା ନିୟମିତ କ୍ଷେତ୍ର ପରିଦର୍ଶନ କରିବେ। ସେଥିରେ କ'ଣ ନା, ସପ୍ତାହକୁ ଅତି କମ୍ରେ 1-2 ଥର ଜମିକୁ ବୁଲି ଫସଲ ଯାଞ୍ଚ କରିବା ଦରକାର। ଯୋଉ ମୁଁ କହିଲି ବିଭିନ୍ନ ପତ୍ରର ଅଂଶ ଯୋଉଗୁଡ଼ାକ, ଇଏ ଗଛର ଅଂଶ ଯୋଉଗୁଡ଼ାକ, ପତ୍ରର ଉପର ଭାଗ, ତଳ ଭାଗ, କାଣ୍ଡ, ଫୁଲ ଏବଂ ଫଳକୁ ଭଲ ଭାବରେ ଆପଣ ଦେଖନ୍ତୁ। ଦ୍ୱିତୀୟ ପଦ୍ଧତି କ'ଣ ନା, କ୍ଷତିର ଲକ୍ଷଣ ଚିହ୍ନଟ କରିବେ କେମିତିଆ, ନା ପତ୍ରରେ ଯଦି ଛିଦ୍ର ଥିବ ତାହେଲେ ଜାଣିବେ ଯେ ସେଠି ଶୁକ ବା ଯେ କାଟରପିଲର କୁହନ୍ତି, ସେ କାଟରପିଲରର ଆଟାକ୍ ହେଇଛି, ନହେଲେ ଗୁବୁରା ପୋକ ଯୋଉଟା ବିଟିଲ ଆମେ କହୁଛୁ ସେ ବିଟିଲର ଆକ୍ରମଣ ହେଇଛି। ଏବଂ ପତ୍ର ଯଦି କୁଞ୍ଚି କୁଞ୍ଚି ଯାଇଛି ବା ହଳଦିଆ ରଙ୍ଗର ହେଇଯାଇଛି ତାହେଲେ ଆପଣ ଜାଣିବେ ସେଥିରେ ଯୋଉ ପୋକର ଆକ୍ରମଣ ହେଇଛି ବା ଧଳା ମାଛିର ଆକ୍ରମଣ ହେଇଛି ବା ଆମର ଦହିଆ ପୋକ ବା ଅଷ୍ଟପଦୀ ଯୋଉଟାକୁ ଆମେ ମାଇଟ୍ କହିଥାଉ ସେ ମାଇଟ୍ର ଆକ୍ରମଣ ହେଇଛି। ଯଦି ଆମର କାଣ୍ଡରେ କିଛି ଛିଦ୍ର ହେଇଛି ତାହେଲେ ଆପଣ ଜାଣିବେ ସେଠି କାଣ୍ଡବିନ୍ଧା ପୋକ ଲାଗିଛି। ଏବଂ ଫ୍ରାଇସ୍ର କର୍ନେଲ ବା ଗ୍ରେ ସିଡ୍ ଯୋଉ ହେଇଛି ସେଥିରେ କ'ଣ ନା, ଫ୍ରୁଟ୍ର ଗ୍ରେନ୍ କଲରେସନ୍ କି ଗ୍ରେନ୍ର ସମସ୍ୟା ଦେଖା ଦେଇଛି। ତା ଛଡ଼ା ଆଉ ଗୋଟେ ପଦ୍ଧତି କ'ଣ ରହିଛି, ଯେ ଜନ୍ତା ଆମେ ଯୋଉ କହୁଛୁ ଯେ ବିଭିନ୍ନ ରକମ ଜନ୍ତା ବ୍ୟବହାର କରୁଛୁ ସେଥିରେ ପୋକକୁ ଆମେ ଆଟ୍ରାକ୍ଟ କରିଥାଉ। ସେଥିରେ କ'ଣ ନା, ହଳଦିଆ ବା ନୀଳ ରଙ୍ଗର ଯୋଉ ଷ୍ଟିକି ଟ୍ରାପ୍ ରହିଥାଏ ସେ ଷ୍ଟିକି ଟ୍ରାପ୍କୁ ଆମେ ବ୍ୟବହାର କରିଥାଉ, ଯେଉଁଥିରେ କି ଆମର ଧଳା ମାଛି ଯୋଉଟାକି ଆପଣଙ୍କର ବିରି ମୁଗ ଏସବୁ ଆପଣଙ୍କର ବିଭିନ୍ନ ରକମ ସମସ୍ୟା ଦେଖା ଦେଇଥାଏ। ଯୋଉ ପୋକ ଆମର ଯୋଉଟା ବାଦାମୀ ଗୁଣ୍ଡି ପୋକ ହଉ, ଏଫିଡ଼ ହଉ, ସେଗୁଡ଼ା ସବୁ ସେଥିରେ ଆସିଥାନ୍ତି। ତା ଛଡ଼ା ଆଉ ଗୋଟେ ହେଉଛି କ'ଣ ନା, ସଙ୍ଗ ଆକର୍ଷଣ ଯନ୍ତ୍ର ଯୋଉଟାକି ଆମେ ଫେରୋମୋନ୍ ଟ୍ରାପ୍ ବୋଲି କହିଥାଉ। ସେ ଫେରୋମୋନ୍ ଟ୍ରାପ୍ରେ କ'ଣ ନା, ମାଇ ପୋକ ଯୋଉ ଭାବିକି ଅଣ୍ଡ୍ରା ପୋକ ସେଥିରେ ଆସିକି ପଡ଼ିଯାଆନ୍ତି। ତା ଦ୍ଵାରା କ'ଣ ହୁଏ ନା, ଆମେ ଅଣ୍ଡ୍ରା ପୋକ କୋଉ ପୋକଟା ସେଠି ଆସିଲା ସେଇ ପୋକକୁ ଆମେ ଚିହ୍ନଟ କରିପାରିଥାଉ ଜନ୍ତା ବ୍ୟବହାର ଦ୍ଵାରା। ତା ସହିତ ଆପଣଙ୍କର ଆଲୋକ ଜନ୍ତା ଯୋଉ ରହୁଛି, ସେ ଆଲୋକ ଜନ୍ତା ମାଧ୍ୟମରେ ଆମେ ବିଭିନ୍ନ ରକମ ପୋକକୁ ଆମେ ଆକର୍ଷିତ କରିଥାଉ, ଯୋଉଗୁଡ଼ାକ ରାତିରେ ଯୋଉ ପୋକ ଗୁଡ଼ାକ ସବୁ ବାହାରନ୍ତି ସେଗୁଡ଼ାକୁ ଆମେ ଆଲୋକ ଜନ୍ତାରେ ଆକର୍ଷଣ କରିକି ଆମେ ତାକୁ

0: ଓ ଆଇଡେଣ୍ଟିଫାଏ ବା ଚିହ୍ନଟ କରିଥାଉ।
1: ଏ ଭାଇ ଏତେ ବଢିଆ କଥା ମହାଶୟ କହୁଛନ୍ତି, ଆଉ
2: ଆହୁରି କଥା ଅଛି।
1: ହଁ ମୁଁ ଲେଖିକି ଟିକେ ଟିକେ ରଖୁଛି।
2: ତେବେ ସିନା ତୁନି ହେଇକି ବସନ୍ତ, ଏଟାକୁ ଶୁଣତ, ଆଗକୁ କଣ ଆହୁରି ଭଲ କଥା ଗୁଡାକ ଅଛି, ଶ୍ରୋତା ବନ୍ଧୁ ଶୁଣିବେ ନା ନାଇଁ?
1: ହଁ ଶ୍ରୋତା ବନ୍ଧୁ ଶୁଣିବେ, ମୋର ବି ଯାହା ବୁଝିବାର ଅଛି ମହାଶୟଙ୍କୁ ପଚାରୁଛି, ସେ କହିବେ, ଶ୍ରୋତା ବନ୍ଧୁ ଶୁଣିବେ, ଆମେ ବି ଶୁଣିବେ। ଆଉ
3: ସାର ଯୋଉ କହୁଥିଲେ ଆଉ ଟିକେ ପୂର୍ବରୁ, ଚାରୋଟି ମନ୍ତ୍ର, ଆମର ପ୍ରଥମ ମନ୍ତ୍ର ଗଲା, ଦ୍ୱିତୀୟ ମନ୍ତ୍ର ସଠିକ ପଦ୍ଧତି, ସେ ବିଷୟଟି ପରାମର୍ଶ ଦିଅନ୍ତୁ।
0: ଦେଖନ୍ତୁ ଯୋଉ କହିଲେ ଯେ ଦ୍ୱିତୀୟ ମନ୍ତ୍ର ଆମେ ସଠିକ ପଦ୍ଧତି, ସେଟା କହିଲେ କଣ ବୁଝିଥାଏ? ପ୍ରଥମେ ଆମେ ଦେଖିବୁ ଯୋଉ କଲଚରାଲ ପ୍ରାକ୍ଟିସ ଯୋଉଟାକୁ ଆମେ କହୁଛୁ ପାରମ୍ପରିକ, ତା ସହିତ ଯାନ୍ତ୍ରିକ ଯୋଉ ମେକାନିକାଲ ବା ଜୈବିକ ଯୋଉଟାକି ଆମର ବାୟୋଲୋଜିକାଲ ଅର୍ଗାନିକ ଯୋଉଟା କହୁଛୁ, ଅର୍ଗାନିକ ମାଧ୍ୟମରେ କେମିତି ଆମେ ରୋଗ ପୋକ ନିୟନ୍ତ୍ରଣ କରିପାରିବୁ। କାହିଁକିନା ସଦାବେଳେ ଆମର ଭାବିବା ଦରକାର ଯେ ରାସାୟନିକ କୀଟନାଶକ ବିଷ ଯୋଉ ଔଷଧ, ସେଟାକୁ ସଦାବେଳେ ଶେଷ ବିକଳ୍ପ ବୋଲି ଆମେ ନବା ଦରକାର, ଶେଷ ଅସ୍ତ୍ର ଭାବରେ ଆମକୁ ନବା ଦରକାର। ତେଣୁ ପାରମ୍ପରିକ ପଦ୍ଧତିରେ କଣ କଣ ସବୁ ଆମେ କରିପାରିବା ସେଥିରେ ଆପଣଙ୍କର ଦେଖନ୍ତୁ, ଯେତେ କ୍ରପ ରୋଟେସନ ସଦାବେଳେ ଫସଲ ପର୍ଯ୍ୟାୟ ଆପଣ ଅବଲମ୍ବନ କରିବା ଦରକାର, ତା ସହିତ ଠିକ ସମୟରେ ଆପଣ ରୋପଣ କରିବା ଦରକାର, ଏବଂ ଯେତେବେଳେ ରୋଇବେ ସ୍କେଟର୍ଡ ରୋଇବେନି, ସଦାବେଳେ ଗୋଟିଏ ପେଜ୍ରେ ଯଦି ଆପଣ ରୋଉଛନ୍ତି ସେତେବେଳେ କଣ କରିବେ ନା ସିଙ୍କ୍ରୋନସ ମାନେ ସମସ୍ତେ ଏକା ସାଙ୍ଗରେ ରହିବା ଦରକାର। ଜଣେ ଆଗରୁ କଲା ଜଣେ ପଛରେ କଲା, ତା ଦ୍ୱାରା କଣ ହବ ନା ପୋକ ଯୋଉ ପୋକ ଗୁଡାକ ବି ଯୋଉ ରୋଗ ଗୁଡାକ ପରେ ହଉଥିବ ସେଗୁଡା ସିନା ଆପଣଙ୍କର ଯିଏ ପଛରେ କରିବ ତାର ବେଶୀ ଅଧିକ ପୋକ ବା ରୋଗ ଲାଗିବ, ସେଥିପାଇଁ ଆପଣଙ୍କୁ ସମୟରେ ସମସ୍ତଙ୍କୁ ସିଙ୍କ୍ରୋନସ ରୋପଣ କରିବା ଦରକାର। ତା ସହିତ ଆମର ଯୋଉ ସାର, ଯୋଉ ରାସାୟନିକ ସାର କି ଆମ ଯୋଉ ଜୈବିକ ସାର ଆପଣ ବ୍ୟବହାର କରୁଛନ୍ତି ସେଗୁଡ଼ା ସନ୍ତୁଳିତ ଭାବରେ ବ୍ୟବହାର କରିବା ଦରକାର। ଅତ୍ୟଧିକ ନାଇଟ୍ରୋଜେନସ ବା ୟୁରିଆ ଫର୍ଟିଲାଇଜର ଯୋଉ ଆପଣ ବ୍ୟବହାର କରିବା ଦ୍ୱାରା ବହୁତ ରୋଗ ଏବଂ ପୋକର ସମସ୍ୟା ମଧ୍ୟ ଅଧିକ ଦେଖା ଦେଇଥାଏ। ତେଣୁ ତା ସହିତ ଆପଣଙ୍କର ଗୋଟିଏ ଲାଇନରୁ ଆଉ ଗୋଟେ ଲାଇନକୁ ଯୋଉ ଦୂରତା ରହିଛି, ଯଦି ଆମେ ହାଇବ୍ରିଡ୍ କହିବୁ ତାହେଲେ 25-25 କରିବେ ବା 20-15 ଆମେ କରିବୁ, ସେଇ ଯୋଉ ରେକମେଣ୍ଡେଡ ଯେଉଁ ଆମର ରହିଛି ଦୂରତା, ସେ ଦୂରତାକୁ ଆପଣଙ୍କୁ ମାନିବା ପାଇଁ ପଡ଼ିବ। ନ ପଡ଼ିଲେ କ'ଣ ହବ ନା ଯେତେବେଳେ ପୋକ ଆଉ ରୋଗର ସମସ୍ୟା ହବ ସେତେବେଳେ ଆପଣ ସ୍ପ୍ରେ କଲାବେଳକୁ ଆପଣଙ୍କୁ ସିଏ ଗଛ ଗୁଡ଼ାକୁ ଆପଣଙ୍କୁ ତଳକୁ ନୁଇଁବା ପାଇଁ ପଡ଼ିବ। ସେଥିପାଇଁ ଆପଣଙ୍କୁ ଦୂରତାକୁ ଠିକ ଭାବରେ ଅବଲମ୍ବନ କରିବା ଦରକାର, ଏବଂ ଜମିକୁ ସଦାବେଳେ କ'ଣ କରିବେ ସଫା କରିବା ଦରକାର। ଗୋଟେ ଯୋଉ କନ୍ଦାମାଛି ଗୋଟେ ପୋକ ଅଛି ଯୋଉଟାକି ଜମି ଯଦି ଆପଣଙ୍କର ଠିକ ଭାବରେ ସଫା ନାହିଁ ତାହେଲେ ସେ କନ୍ଦାମାଛିର ପ୍ରାଦୁର୍ଭାବ ବହୁତ ଅଧିକା ହେଇଥାଏ। ଆଉ ଗୋଟେ ଜିନିଷ ରହିଛି, ଯଦି ଆମେ ଚକଡ଼ା ପୋକ କଥା କହୁଛୁ, ଚକଡ଼ା ପୋକ ଆପଣଙ୍କର ଅଲ୍ଟରନେଟ୍ ଡ୍ରାଇଂ ଆଉ ୱେଟିଂ ଏଇଥିରେ ଆପଣଙ୍କୁ କରିବା ପାଇଁ ପଡ଼ିଥାଏ, କାହିଁକିନା ସେ ଯଦି ଅଧିକା ପାଣି ରହିବ ସେ ପୋକର ସମସ୍ୟା ଅଧିକା ହେଇଥାଏ। ତେଣୁ ପାଣି ପରିଚାଳନା କରିବା ଗୋଟେ ବହୁତ ମୁଖ୍ୟ ପଦ୍ଧତି ଯୋଉଟାକୁ ଅବଲମ୍ବନ କରିବା ଦରକାର।
3: ସାର୍ ତୃତୀୟ ଯୋଉଟି ସଠିକ ସମୟ, ଯୋଉ ବିଷୟରେ ଆମେ ନିହାତି ଜାଣିବା ଦରକାର, କାହିଁକିନା ସମୟ ଅନୁସାରେ କାମ କଲେ ଆମର ସବୁକିଛି ଠିକଠାକ ହବ ବୋଲି ଆମେ ଯାହା ଜାଣିଛୁ, ସେ ବିଷୟଟି ପରାମର୍ଶ ଦିଅନ୍ତୁ।
0: ସଠିକ ସମୟ ଆମକୁ କାହିଁକି ଦରକାର? ପୋକର ସଂଖ୍ୟା କମ୍ ଥିଲା ବେଳେ ଯଦି ଆମେ ନିୟନ୍ତ୍ରଣ କରିବା ତାହେଲେ ସେଟା ଆମର କ'ଣ ନା ଇକୋନୋମିକାଲି ବା ଆର୍ଥିକ ରୂପରେ ଆମର ଏଇଟା ଲାଭଦାୟକ ନୁହଁ, ତେଣୁ ଅନ୍ନେସେସରି ଆମେ କୌଣସି ପଦ୍ଧତିକୁ ଆପଣାଉଛୁ। ତେଣୁ ସେଥିପାଇଁ ଆମକୁ ସଠିକ ସମୟରେ ସଠିକ ପଦ୍ଧତିକୁ ଆମେ ଅବଲମ୍ବନ କରିବା ଦରକାର। ସେଥିରେ ଆପଣଙ୍କର ସଠିକ ସମୟ ପାଇଁ ଆମକୁ କେତେବେଳେ ଆମକୁ ଡିସାଇଡ୍ କରିବା ପାଇଁ ପଡ଼ିବ, ଯଦି ଆମର ପୋକ ETL ଇକୋନୋମିକ ଥ୍ରେସହୋଲ୍ଡ ଲେବୁଲ ସେଠି ଯଦି ଆମର ପହଞ୍ଚି ଯାଇଛି ତାହେଲେ ଆମକୁ ପଦ୍ଧତି ଆପଣାଇବା ପାଇଁ ପଡ଼ିବ, ବା ଆମକୁ ଯୋଉ ଯୋଉ ପଦକ୍ଷେପ ଆମେ ଯାହା ନେବା କଥା ସେ ପଦକ୍ଷେପକୁ ଆମକୁ ନେବା ପାଇଁ ପଡ଼ିବ। ଯଦି ଆମର ସଠିକ ସମୟ ଆସିନାହିଁ ତାହେଲେ ଆମକୁ ପ୍ରୋଫାଇଲିଟିକ୍ ଟ୍ରିଟମେଣ୍ଟ ହିସାବରେ ଆମକୁ ଜୈବିକ ପଦ୍ଧତି ଆମକୁ ଆପଣାଇବା ପାଇଁ ପଡ଼ିବ। ସେଇ ଯୋଉ ଜୈବିକ ପଦ୍ଧତି କ'ଣ କ'ଣ ସବୁ ରହିଛି, ଜୈବିକ ପଦ୍ଧତିରେ କ'ଣ ନା ଆମକୁ ଟ୍ରାଇକୋଗ୍ରାମା ଗୋଟେ ଟ୍ରାଇକୋକାର୍ଡ ହିସାବରେ ଯୋଉଟା ଆସୁଛି, ବା ପ୍ରାକୃତିକ ଶତ୍ରୁ ଆମର ସେଟା ଶତ୍ରୁପୋକ ଥାଏ ସେଟା, ଏବଂ ବିଭିନ୍ନ ଜୈବିକ କୀଟନାଶକ ଔଷଧ ଯୋଉଟା ରହିଛି ବାୟୋପେଷ୍ଟିସାଇଡ ଯେଉଁଟା ଆମେ କହିଥାଉ, ସେଗୁଡ଼ାକୁ ଆପଣ ଯଦି ଆପଣାଉଛନ୍ତି ସେଥିରେ କ'ଣ ହବ ନା ଯୋଉ ପୋକ ଆପଣଙ୍କର ଇକୋନୋମିକ ଥ୍ରେସହୋଲ୍ଡ ଲେବୁଲ ପହଞ୍ଚିବା ପାଇଁ ପହଞ୍ଚିବାକୁ ଦେବ ନାହିଁ। ତେଣୁ ସେଥିପାଇଁ ଆମର ଯୋଉ ରହିଛି ଲେଡିବାର୍ଡ ବିଟିଲ, ସବୁଜ ଲେସ୍ ୱିଙ୍ଗ ଯୋଉଟା କହୁଛି ଗ୍ରୀନ୍ ଲେସ୍ ୱିଙ୍ଗ, ବା ବୁଢ଼ିଆଣୀ ଆମର ଯୋଉ ରହିଛି, କି ଡ୍ରାଗନ୍ ଫ୍ଲାଏ, ଡାମସେଲ୍ ଫ୍ଲାଏ, ଗ୍ରାଉଣ୍ଡ ବିଟିଲ, ଟ୍ରାଇକୋଗ୍ରାମା ଯୋଉ ରହିଛି,

0: ଟେଲୋନିମସ୍ ଯେଉଁ ରହିଛି, ଆନାଗ୍ରସ୍, ଏସବୁ ବିଭିନ୍ନ ପୋକ ପାଇଁ ଏଗୁଡ଼ା ସବୁ ଆମେ ବ୍ୟବହାର କରିଥାଉ। ଯଦି ଆମେ ରୋଗ କଥା କହିବୁ, ତାହେଲେ ରୋଗରେ ମଧ୍ୟ ଆମର ଟ୍ରାଇକୋଡର୍ମା ବୋଲି ଗୋଟିଏ ଆସେ, ସ୍ୟୁଡ଼ୋମୋନାସ୍ ବୋଲି ମଧ୍ୟ, ଯେଉଁ ଆମର ବ୍ୟାକ୍ଟେରିଆ ଫଙ୍ଗସ୍, ତାକୁ ଆମେ ବ୍ୟବହାର କରିକି ମଧ୍ୟ ରୋଗକୁ ନିୟନ୍ତ୍ରଣ କରିଥାଉ।
1: ସଠିକ୍ ପଦକ୍ଷେପ ନେଇଥିବା ତାହେଲେ ଆମେ ଧାନ ଫସଲରୁ ରୋଗ ପୋକ ଦାଉରୁ ଆମେ ରକ୍ଷା କରିପାରିବା, ସେ ବିଷୟ ଟିକେ ପରାମର୍ଶ ଦିଅନ୍ତୁ। ସଠିକ୍ ପଦକ୍ଷେପ କ'ଣ?
0: ଦେଖନ୍ତୁ, ସଠିକ୍ ପଦକ୍ଷେପ ଯେତେବେଳେ ଆମର ପୋକର ସଂଖ୍ୟା ଆର୍ଥିକ ଦେହାଳି ସୀମା, ଯେଉଁଟା ମୁଁ କହିଲି ଇକୋନୋମିକ୍ ଥ୍ରେସୋଲ୍ଡ ଲେବଲ, ତା ଅତିକ୍ରମ କରିଗଲା, ସେ କ୍ଷେତ୍ରରେ ଆମକୁ ସଠିକ୍ ପଦକ୍ଷେପ ନେବା ପାଇଁ ପଡ଼ିବ। ଆମେ ଯଦି ସଠିକ୍ ପଦକ୍ଷେପ କ'ଣ, ସେହି ସମୟରେ ଆମକୁ ସଠିକ୍ ମାତ୍ରାରେ ଜୈବିକ କୀଟନାଶୀ କି ଆମର ରାସାୟନିକ କୀଟନାଶକ ଔଷଧ ତାକୁ ପ୍ରୟୋଗ କରିବା ଦରକାର, ଏବଂ ସେଇଟାକୁ ଆମେ ଯଦି ପ୍ରୟୋଗ କରିବୁ, କେମିତିଆ ପ୍ରୟୋଗ କରିବୁ, ସେଇଟାକୁ ସଠିକ୍ ମାତ୍ରାରେ, ସଠିକ୍ ପାଣିର ପରିମାଣ, ସଠିକ୍ ସ୍ପ୍ରେୟର ଏବଂ ସୁରକ୍ଷା ସାମଗ୍ରୀ ସହିତ ଆମେ ବ୍ୟବହାର କରିବା ଦରକାର। କାହିଁକିନା ଆମ ଦେଖନ୍ତୁ, ଯେତେବେଳେ ଇଏ ସବୁ ରାସାୟନିକ କୀଟନାଶକ ଔଷଧ ବ୍ୟବହାର କରୁଛୁ, ସେଥିରେ ଆମକୁ ସାବଧାନତା ଅବଲମ୍ବନ କରିବା ପାଇଁ ପଡ଼ିବ। ତେଣୁ ସେ କ୍ଷେତ୍ରରେ ଆମକୁ ମାସ୍କ ହଉ, PPE ମାନେ ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ, ଯେଉଁଟାକି ଆପଣଙ୍କର ଏପ୍ରନ୍ ୟୁଜ୍ କରିବେ, ସେତେବେଳେ ଗଗଲ୍ସ ୟୁଜ୍ କରିବେ, ଆପଣଙ୍କର ଟୋପି ୟୁଜ୍ କରିବା ଦରକାର, ତା ସହିତ ଆପଣଙ୍କର ବଡ଼ିର କୌଣସି ଅଂଶ ଆପଣଙ୍କର ଏକ୍ସପୋଜ୍ ହେବା ଦରକାର ନୁହଁ ରାସାୟନିକ କୀଟନାଶକ ଔଷଧକୁ। ଯେ କୀଟନାଶକ ଔଷଧ ଯେଉଁ ସୁରକ୍ଷିତ ବ୍ୟବହାର ପାଇଁ ମୁଁ ଏଠି କହିବି 5 R ରାଇଟ୍, ଯେଉଁଟା କହିବି 5 ସଠିକ୍ କ'ଣ ଆର୍ କ'ଣ ରହିଛି, ସେଥିରେ ସଠିକ୍ କୀଟନାଶକ ବାଛନ୍ତୁ, ଦ୍ୱିତୀୟତଃ ହେଉଛି ସଠିକ୍ ମାତ୍ରାରେ ଆପଣ ବ୍ୟବହାର କରନ୍ତୁ, ଏବଂ ସଠିକ୍ ସମୟରେ, ଯେଉଁଟାକି ଇକୋନୋମିକ୍ ଥ୍ରେସୋଲ୍ଡ ବା ଆର୍ଥିକ ଦେହାଳି ସୀମା ପହଞ୍ଚିଗଲା ପରେ ଆମେ ସ୍ପ୍ରେ କରିବା ଦରକାର, ଏବଂ ସଠିକ୍ ପଦ୍ଧତିରେ ଓ ଉପଯୁକ୍ତ ଯନ୍ତ୍ରରେ, ଆପଣଙ୍କର ଯେଉଁ ନାପ୍ସାକ୍ ସ୍ପ୍ରେ ହେଉ କି ଆପଣଙ୍କର ଅଲ୍ଟ୍ରା ଲୋ ଭଲ୍ୟୁମ୍ ସ୍ପ୍ରେୟର ହେଉ କି ଆମର ଡ୍ରୋନ୍ ସ୍ପ୍ରେୟର ହେଉ, ଯେଉଁଠି ଯେଉଁ ସ୍ପ୍ରେୟର ଉପଯୋଗ କରାଯାଇପାରିବ ସେଇଟାକୁ ଆପଣ ବ୍ୟବହାର କରନ୍ତୁ, ଏବଂ ସୁରକ୍ଷାକୁ ସର୍ବପ୍ରଥମେ ରଖନ୍ତୁ। ଆପଣଙ୍କର ଦେହ, ହାତ, ମୋଜା, ମାସ୍କ, ବୁଟ୍ ପିନ୍ଧନ୍ତୁ, ଲେବଲ୍ ନିର୍ଦ୍ଦେଶ ପାଳନ କରନ୍ତୁ। ଯେଉଁ ଆମର ଯେଉଁ ଯାହା ବି ଔଷଧ ବ୍ୟବହାର କରୁଛନ୍ତି, ସେ ଔଷଧରେ ଗୋଟେ ଲେବଲ୍ ଥାଏ, ତେଣୁ ସେ ଲେବଲ୍କୁ ଭଲ ଭାବରେ ପଢ଼ନ୍ତୁ, ସେଥିରେ ଯାହା ସବୁ ନିର୍ଦ୍ଦେଶନାମାବଳୀ ରହିଛି ତାକୁ ନିଶ୍ଚିତରେ ପାଳନ କରନ୍ତୁ, ଏବଂ ଅମଳ ପୂର୍ବରୁ ନିର୍ଦ୍ଦିଷ୍ଟ ଅପେକ୍ଷା ସମୟ ଯାହା ବି ରହିଛି ତାକୁ ମାନନ୍ତୁ। ତେଣୁ ଇଏ ହେଉଛି ଆମର ଏକକୃତ ବା ସମନ୍ୱିତ ରୋଗ ପୋକ ନିୟନ୍ତ୍ରଣ ପାଇଁ ଇଏ ଯେଉଁ 4 ମନ୍ତ୍ର ଆମର ଚାଷୀ ଭାଇ ଯଦି ଆପଣଙ୍କର ତାକୁ ଆପଣାଉଛନ୍ତି, ନିଶ୍ଚିତରେ ସେମାନେ ଲାଭାନ୍ୱିତ ହେବେ।
1: ଡକ୍ଟର ମହାପାତ୍ର, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
1: ମନକୁ ପାଇଲାଟି ମହାଶୟ, କେତେ ସୁନ୍ଦର ସୁନ୍ଦର ପରାମର୍ଶ ଆମକୁ ଦେଲେ
2: ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ
1: ଆଉ ଥରେ ଧନ୍ୟବାଦ।
2: ଯେ ଯେ ମା ବାପା,
1: କଣ ହେଲା,
2: ବଜାର ବିଷୟରେ କିଛି ଜ୍ଞାନ ଅଛି ନା ନାହିଁ?
1: ହଁ, ଜ୍ଞାନ ଅଛି,
2: ଖାଲି ତମର ଜାଣିଲେ ହବ
1: ନା? ନା, ଆମ ଶ୍ରୋତା ବନ୍ଧୁ ବି ଜାଣିବେ,
2: ସାଧାରଣ ଲୋକ ବି ଜାଣିବେ।
1: ହଁ,
2: ବଜାର ଭାଉ ବିଷୟରେ କିଛି ସୂଚନା ଅଛି?
1: ହଁ, ନିଶ୍ଚିତ ଅଛି।
2: ତାହେଲେ ଶୁଣିବା।
1: ହଉ ତାହେଲେ।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 23 ଟଙ୍କା, ଆଳୁ କିଲୋ ପ୍ରତି 18 ଟଙ୍କା, ଟମାଟୋ କିଲୋ ପ୍ରତି ସର୍ବୋଚ୍ଚ 37 ଟଙ୍କା, ଫୁଲକୋବି କିଲୋ ପ୍ରତି 42 ଟଙ୍କା, ବାଇଗଣ କିଲୋ ପ୍ରତି 43 ଟଙ୍କା, ଭେଣ୍ଡି କିଲୋ ପ୍ରତି 32 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 23 ଟଙ୍କା, କ୍ୟାପ୍ସିକମ୍ କିଲୋ ପ୍ରତି 52 ଟଙ୍କା, ବିନ୍ସ କିଲୋ ପ୍ରତି 78 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା ଏବଂ ରସୁଣ କିଲୋ ପ୍ରତି 182 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ବର୍ଷା ଜାଣିକି ଟିକେ ଟିକେ ଛାଡ଼ିଛି।
1: ହଁ ଛାଡ଼ିଛି, ପୁଣି କେତେବେଳେ ଆସିକି ଦୂର ଦୂର କରି ଗାଳି ଦେଇ ପଳେଇ ଯାଉଛି।
2: କିନ୍ତୁ ବନ୍ୟା ପାଣି ଟିକେ ଛାଡ଼ିଛି।
1: ହଁ,
2: ତଥାପି ମନରେ ଭୟ ଅଛି,
1: କେତେବେଳେ ପୁଣି ମାଡ଼ି ଆସିବ କହି ହଉଛି।
2: ତମେ ଟିକେ ଭଲ କଥା ଗୁଡାକ କହୁନ।
1: ହଁ, ଭଲ କଥା କହୁଛି, ଯଦି ଆମେ ଏଇ ବର୍ଷା ଛାଡ଼ିବା ସମୟରେ ଆମ ନିଜ ଦେହକୁ ଆମେ ନିଜେ ବୈଧ ହବା।
2: ମୁଁ ସିଆଡ଼େ ଯାଉ ନାହିଁ।
1: ଆଉ ଆଉ କୁଆଡେ, ଅନୁଭୂତି କଥାଟିଏ ଅଛି ମ,

0: ତାକୁ ଶୁଣିବାନି କି ଜଣେ ଭଉଣୀ କେମିତି କଣ ଚାଷବାସ କରୁଛନ୍ତି? ଆସ ତାଙ୍କ ଠାରୁ ଶୁଣିବା, ତାପରେ କଥା ହବା।
1: ହଉ।
2: ସୁକାନ୍ତି ପଣ୍ଡା କହୁଥିଲି, କେନ୍ଦ୍ରାପଡା ରାଜକନିକା ନଉଲିଆ ଛକରୁ। ସବୁ ପ୍ରକାର ଗଛ ଲାଗିଛି ଏଠି, ଫଳ ଗଛ ଲାଗିଛି, ଫୁଲ ଗଛ ସବୁ ଲାଗିଛି, ବିଭିନ୍ନ ପ୍ରକାର କୋଟନ ଗଛ ଲାଗିଛି, ପନିପରିବା ମଧ୍ୟ ଲାଗିଛି। ଆଗ ପଟରେ ଛୋଟିଆ ବଗିଚାଟେ, ସେ ସବୁ ଫୁଲ ଗଛ ଲାଗିଛି, କୋଟନ ଗଛ ସବୁ ଲାଗିଛି। ବାଡି ପଟରେ ଅମୃତଭଣ୍ଡା ଗଛ, କଦଳୀ ଗଛ, ସଜନା ଗଛ, ତା ସହିତ ପିଜୁଳି ଗଛ, ଫୁଲ ସବୁ ଲାଗିଛି। କୁଣ୍ଡରେ ମଧ୍ୟ କିଛି କରିଛୁ ପନିପରିବା, ତା ସହିତ ଶାଗ, ଧନିଆ, କୋଶିଳା ଏସବୁ ହେଇଛି। ପନିପରିବା ମଧ୍ୟ କିଛି ଲଗେଇଛୁ କୁଣ୍ଡରେ।
0: କଣ ସବୁ ଫୁଲ ଗଛ ଲଗେଇଛନ୍ତି କୁହନ୍ତୁ?
2: ଆମର ତ ମନ୍ଦାର ପ୍ରାୟ 14-15 ପ୍ରକାର ମନ୍ଦାର ଫୁଟୁଛି, ବିଭିନ୍ନ କଲର। ଗୋଲାପ ମଧ୍ୟ 5-6 ପ୍ରକାର ଫୁଟୁଛି, ବ୍ରହ୍ମକମଳ ଫୁଟୁଛି, ଗୁଜୁରାତି ଗଛ ବି ଆମେ ଲଗେଇଛୁ, ଅଳେଇଚ ଗୁଜୁରାତି, ଡାଳିମ୍ବ, ବିଭିନ୍ନ ପ୍ରକାର ଗଛ ସବୁ ଲାଗିଛି। ଆଉ ତା ସହିତ ଆମେ ଯୋଉ ପନିପରିବା ତୋଳୁ, ଫୁଲ ତୋଳୁ, ସେ ବହୁତ ଭଲ ଲାଗେ ସବୁ।
0: ଆଉ ଯୋଉ ପନିପରିବା ଲଗାଇଛନ୍ତି ସେଥିରେ କିଛି ସାର ଦଉଛନ୍ତି?
2: ସାର ଟୋଟାଲି ୟୁଜ କରୁନା
0: ଆଜ୍ଞା।
2: ଆମର ଗୋବର ଖତ, 3 ବର୍ଷ ହେଇଗଲେ ଆମେ ମାଟି ଚେଞ୍ଜ କରୁ, ମାନେ ମାଟି ନୂଆ ମାଟି ଆଣି ପକଉ। ଆଉ ପରିବା ଚୋପା ସବୁ ତାକୁ ପକେଇକି ଗୋଟେ ଜାଲିଆ ଦେହରେ ତାକୁ ଖତ କରାଏ, ତାପରେ ଅମୃତଭଣ୍ଡା ହଉଛି, ସଜନା ଛୁଇଁ ହଉଛି, ଏଗୁଡା ସବୁ ବିନା ସାରର ଜିନିଷ ଆମେ ଖାଉଛୁ। ବାଇଗଣ ବି ମଧ୍ୟ, ଗୋଲାପ ଗଛ ଆମର କୁଣ୍ଡରେ ଲାଗିଛି, ତଳେ ଅଳ୍ପ ଲାଗିଛି, କୁଣ୍ଡରେ ସବୁ ଲାଗିଛି। ଆମେ ପ୍ରତିବର୍ଷ ମାଟି ଚେଞ୍ଜ କରି ନୂଆ ମାଟି ପୁରେଇକି ଖତ ଫତ ଦେଇ ପିଡୁଆ ଦଉ। ଗୋଲାପ ଗଛରେ ସବୁବେଳେ ପିଡୁଆ ଦିଆଯାଏ। ଆମେ ଯୋଉ ଚାହା କରିକି ପିଉଛନ୍ତି, ସେ ଯୋଉ ଛାଣିକି ଚାହାଟା, ତାକୁ ଧୋଇକି ଶୁଖେଇକି ଗୋଲାପ ଗଛରେ ବି ଦିଆଯାଏ। ଆଉ ପ୍ରତିବର୍ଷ ତାକୁ 2 ଥର କଟା ହୁଏ। କାଗିଜି ଲେମ୍ବୁ ବି ହଉଛି, କମଳା ଲେମ୍ବୁ ବି ଅଛି, ପାନ ବି ମଧ୍ୟ ଲାଗିଛି, ବହୁତ ପାନ ହଉଛି।
0: ସୁକାନ୍ତି ଭଉଣୀ, ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ ରହୁଛି। ନମସ୍କାର।
1: ପାଣିପାଗ ଜନିତ ଯୋଉ ସୂଚନାଟି ଅଛି ପୁଣି ତାକୁ ଦବା ନା ନାହିଁ?
0: ହଁ ଶ୍ରୋତା ବନ୍ଧୁ, ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ନିର୍ଦ୍ଦିଷ୍ଟ କେତୋଟି ଜିଲ୍ଲାରେ ଘଡ଼ଘଡ଼ି ସହ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି। ସେଥିମଧ୍ୟରୁ ସୁନ୍ଦରଗଡ଼, ସମ୍ବଲପୁର, କେଉଁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, ଏହିସବୁ ଜିଲ୍ଲାରେ 2-3 ସ୍ଥାନରେ ଭୀଷଣ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
1: ହଉ, କଥା ଏତିକିରେ ଥାଉ। ପାଗ ଯେମିତିଆ ରହିଛି, ଦେହ ପାକୁ ଜଗୁଥବା,
0: ପାଣିକୁ ଫୁଟେଇକି ପିଇବା,
1: ଉଷୁମ ଉଷୁମ ଖାଦ୍ୟ ଖାଇବା,
0: ଘର ଚାରିପଟ ପରିଷ୍କାର ପରିଚ୍ଛନ୍ନ ରଖିବା,
1: ମଶାରି ଟାଙ୍ଗିକି ଶୋଇବା,
0: ନିଜ ଦେହକୁ ନିଜେ ବୈଧ ହବା।
1: ଆଉ ଯଦି କେତେବେଳେ ଦେହ ପା ଖରାପ ହେଇଯାଉଛି,
0: ଡାକ୍ତରଖାନାକୁ ଯାଇକି ପରାମର୍ଶ ଡାକ୍ତରଙ୍କ ଠାରୁ ନବା, ଔଷଧ ଖାଇବା, ସୁସ୍ଥ ରହିବା। ଉଠିବା
1: ଉଠିବା
0: ହଁ
1: ହଉ ଯିବା।

0: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଏବଂ କୃଷକ
1: କଲ୍ୟାଣ। କେତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ହିନ୍ଦୀ ଚଳଚ୍ଚିତ୍ରର ପ୍ରଥମ ଗୀତଟି ଏ ଲଭ୍ ଷ୍ଟୋରି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଶିବାଜୀ ଚଟ୍ଟୋପାଧ୍ୟାୟ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସମୀପେଶ୍ୱର କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ବୀଣାପାଣି ସିଂ ଏବଂ ନିବେଦିତା ବାରିକ।

0: ସଙ୍କୁଚିତ ହୋଇଯାଉନି। ତଥାପି
1: ତଥାପି ଅପା, ଆଜି କାଇଁ ମନ ହୁଏ ଆନମନା, ମୁଁ ବୁଝିପାରୁନି।
0: ହଁ ନିବେଦିତା, ଏଇ ଆଉଟୁ ପାଉଟୁ ମନ ନେଇ ଆମକୁ ବଞ୍ଚିବାକୁ ହେବ ନା। ଖଟା ମିଠା ଖଣ୍ଡ ଖଣ୍ଡ ଇସାରା ଆଉ ଝୁମ୍ପା ଝୁମ୍ପା ପ୍ରାପ୍ତିର ଆଶାକୁ ନେଇ ରଚିବାକୁ ହେବ ଆମ ଜୀବନ ସଙ୍ଗୀତ।
1: ହଁ ଅପା, ସମୟ ତ ଏଇଆ ହିଁ କହୁଛି।
0: ସମୟ ଆହୁରି ବି କଣ କହିଲାଣି ଜାଣିଛ ନିବେଦିତା?
1: ହଁ, ଚିଠି ପଢିବାକୁ।
0: ତେବେ ପ୍ରଥମ ଚିଠି କଣ କହୁଛି ଶୁଣାଓ ଶୁଣାଓ।
1: ପ୍ରଥମେ ଚିଠିଟି ଦେଇଛନ୍ତି ବାଙ୍ଗ୍ରିପୁଷିରୁ ଇପ୍ସିତା, ମିତା, ରାଜୁ, ମାଧବୀ, ସଦେଇ, ସତ୍ୟବାନ, ରବୀନ୍ଦ୍ର, ନରେନ୍ଦ୍ର ଏବଂ ପୁଷ୍ପଲତା। ସେମାନେ ସବୁ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ଶୁଭ ସନ୍ଧ୍ୟା ସହ ନମସ୍କାର।
0: ଆମର ମଧ୍ୟ ଶୁଭ ସନ୍ଧ୍ୟା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ସେମାନେ ସବୁ ଲେଖିଛନ୍ତି, ଅପା ପବିତ୍ର ରଥଯାତ୍ରା ଉପଲକ୍ଷେ ପ୍ରଚାରିତ ସବୁ କାର୍ଯ୍ୟକ୍ରମ ବହୁତ ସୁନ୍ଦର ହୋଇଛି। ବହୁତ ବହୁତ ଧନ୍ୟବାଦ ଆପଣ ସମସ୍ତଙ୍କୁ ଆଉ ଆକାଶବାଣୀ ବାରିପଦାକୁ ମଧ୍ୟ। ଆମେ ସବୁ କାର୍ଯ୍ୟକ୍ରମ ଶୁଣୁଛୁ, ବହୁତ ମନଛୁଆଁ କାର୍ଯ୍ୟକ୍ରମ ସବୁ। ନାଟକ ଗୀତିନାଟ୍ୟ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ନେଇ ଶୁଣିଲୁ, ବହୁତ ସୁନ୍ଦର ଲାଗିଲା କାର୍ଯ୍ୟକ୍ରମ। ଏହା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ମାନେ ବିଜ୍ଞାନ ବାର୍ତ୍ତା, ଗୀତାଞ୍ଜଳି, ହେଲବାରିପଦା, ମହିଳା ମହଲ କାର୍ଯ୍ୟକ୍ରମ ବହୁତ ସୁନ୍ଦର ହୋଇପାରୁଛି। ତେବେ ଅପା ଆମର ଅନୁରୋଧ, ସୁନ୍ଦର ସୁନ୍ଦର ନାଟକ ଏବଂ ରୂପକ ନିଶ୍ଚୟ ଶୁଣାଇବେ। ରହୁଛୁ ଅପା, ନମସ୍କାର।
0: ବାହ ଶ୍ରୋତା ବନ୍ଧୁ ବାହ, ଆପଣଙ୍କର ଚିଠି ପୁରାପୁରି ଅଲଗା ଅଲଗା। ପ୍ରଥମେ ତ ଆପଣମାନେ ଦେଇଥିବା ଧନ୍ୟବାଦକୁ ଆମେ ସାଦରେ ଗ୍ରହଣ କଲୁ, ବହୁତ ଖୁସିର କଥା। ଶ୍ରୋତା ବନ୍ଧୁ, ଆପଣମାନେ ଜଗନ୍ନାଥଙ୍କ ସମ୍ପର୍କିତ ନାଟକ ଗୀତିନାଟ୍ୟ ଶୁଣିବା ସହ ଗୀତାଞ୍ଜଳି, ହେଲବାରିପଦା ଏବଂ ମହିଳା ମହଲ କାର୍ଯ୍ୟକ୍ରମ ମଧ୍ୟ ଶୁଣି ମତାମତ ଦେଇ ଚିଠିଟିଏ ଦେଇଛନ୍ତି। ବହୁତ ସୁନ୍ଦର କଥା ଶ୍ରୋତା ବନ୍ଧୁ। ହଉ ଠିକ ଅଛି, ଆପଣଙ୍କର ସୁନ୍ଦର ଅନୁରୋଧକୁ ମଧ୍ୟ ଆମେ ମନେ ରଖିଲୁ। ଆପଣମାନେ ନୀତି ରେଡିଓ ଶୁଣନ୍ତୁ, ନିଶ୍ଚିତ ଭାବରେ ଭଲ ଭଲ ନାଟକ ଏବଂ ରୂପକ ଶୁଣିପାରିବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ହେଲେ ଶ୍ରୋତା ବନ୍ଧୁ, ଆହୁରି ଅନେକ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର କରାଯାଉଛି, ତାକୁ ମଧ୍ୟ ଶୁଣନ୍ତୁ ଆଉ ସୁଚିନ୍ତିତ ମତାମତ ଦେଇ ଚିଠିଟିଏ ନିଶ୍ଚୟ ଦିଅନ୍ତୁ। ଚିଠି ଦେବାକୁ ଜମାରୁ ଭୁଲିବେନି ଶ୍ରୋତା ବନ୍ଧୁ, ହେଲା। ଏଥର ପରବର୍ତ୍ତୀ ଚିଠି ନିବେଦିତା।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି ରଙ୍ଗାମାଟିଆରୁ ଶ୍ରୀ ସୁଦର୍ଶନ, କାଳୀପଦ, କମଳାକାନ୍ତ ଏବଂ ସୀତାରାମ। ସେମାନେ ସବୁ ଲେଖିଛନ୍ତି, ସମୀପେଶୁ କାର୍ଯ୍ୟକ୍ରମର ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମର ବର୍ଷା ଭିଜା ନମସ୍କାର।
0: ଆମର ମଧ୍ୟ ବର୍ଷା ଭିଜା ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ସେମାନେ ସବୁ ଲେଖିଛନ୍ତି, ଅପା ଆମେମାନେ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା, ପ୍ରତ୍ୟେକ ଦିନ ଆମେ ରେଡିଓ ଶୁଣୁ। ସକାଳର ଭକ୍ତି ଗୀତଠାରୁ ରାତି 10:30 ପର୍ଯ୍ୟନ୍ତ ରେଡିଓରେ ପ୍ରଚାର ପ୍ରସାର କରାଯାଉଥିବା ସବୁ କାର୍ଯ୍ୟକ୍ରମ ଶୁଣୁ। ସବୁ କାର୍ଯ୍ୟକ୍ରମ ବହୁତ ଆନନ୍ଦଦାୟକ ଆଉ ଶିକ୍ଷଣୀୟ ମଧ୍ୟ। ରଥଯାତ୍ରା ଉପଲକ୍ଷେ ସବୁ କାର୍ଯ୍ୟକ୍ରମ ଆମେ ଶୁଣିଲୁ, ବହୁତ ଭଲ ଲାଗିଲା। ସଙ୍ଗୀତ ରୂପକ ଅଝଟ କାଳିଆ, ପୁଣି ଭକତ ଭାବରେ ତୁ କାଳିଆ ମଧ୍ୟ ଶୁଣିଲୁ, ବହୁତ ଭଲ ଲାଗିଲା। ଏ ବର୍ଷର ବାରିପଦାର ରଥଯାତ୍ରା ବହୁତ ମନଛୁଆଁ ଥିଲା। ବହୁତ ବହୁତ ଧନ୍ୟବାଦ ସବୁ ଶିଳ୍ପୀମାନଙ୍କୁ ଏବଂ ଉପସ୍ଥାପକମାନଙ୍କୁ ମଧ୍ୟ। ରଥଯାତ୍ରା ତ ସରିଲା, ପ୍ରଭୁ ବାହୁଡ଼ିଲେ ରତ୍ନ ବେଦୀକୁ, ହେଲେ ସରିନାହିଁ ମେଳା ମହୋତ୍ସବ। ବର୍ଷା ଲାଗି ରହିଥିଲେ ମଧ୍ୟ ଲୋକଙ୍କର ମେଳା ବୁଲିବା ବନ୍ଦ ହୋଇପାରୁନି। ମେଳା ମହୋତ୍ସବ, ଯାନିଯାତ୍ରା ଏସବୁ ପରା ଆମ ପରମ୍ପରାର ଏକ ଅଂଶବିଶେଷ। ତେବେ ଅପା, ଏସବୁର ମଜା ନେବାକୁ ହେଲେ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ହେବା ନିହାତି ଦରକାର। ତେଣୁ ଆମର ଅନୁରୋଧ, ବର୍ଷା ଦିନରେ ବିଭିନ୍ନ ରୋଗ ସବୁ ଦେଖାଦେବ, ଜ୍ୱର, ଥଣ୍ଡା, କାଶ ସହ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଦେବ। ତେଣୁ ସ୍ୱାସ୍ଥ୍ୟର ସଚେତନକୁ ନେଇ ବହୁଳ ଭାବରେ କାର୍ଯ୍ୟକ୍ରମ ସବୁ ପ୍ରଚାର ପ୍ରସାର କଲେ ଶ୍ରୋତାବନ୍ଧୁମାନେ ଉପକୃତ ହୁଅନ୍ତେ। ରହୁଛୁ ଅପା, ନମସ୍କାର।
0: ବାହ ଶ୍ରୋତାବନ୍ଧୁ ବାହ, ବହୁତ ସୁନ୍ଦର ଚିଠିଟିଏ ଆପଣମାନଙ୍କର, ଅନୁରୋଧ ମଧ୍ୟ ବହୁତ ସୁନ୍ଦର। ବହୁତ ଖୁସି ଲାଗିଲା ଆପଣମାନଙ୍କ ପରି ରେଡିଓ ପ୍ରେମୀଙ୍କୁ ପାଇ। ଭକ୍ତି ସଙ୍ଗୀତରୁ ଆପଣଙ୍କର ଦିନଚର୍ଯ୍ୟା ଆରମ୍ଭ କରୁଛନ୍ତି, ରଥଯାତ୍ରା ଉପଲକ୍ଷେ ପ୍ରଚାରିତ ସଙ୍ଗୀତ ରୂପକ ସବୁ ମଧ୍ୟ ଶୁଣିଛନ୍ତି, ଅଝଟ କାଳିଆ, ପୁଣି ଭକତ ଭାବରେ ତୁ ବନ୍ଧା ସଙ୍ଗୀତ ରୂପକଟି ମଧ୍ୟ ଶୁଣିଛନ୍ତି। ମନକୁ ଛୁଇଁ ପାରିଛି ଜାଣି ଆମେ ମଧ୍ୟ ବହୁତ ଖୁସି ହେଲୁ, ସେଥିପାଇଁ ଆପଣମାନେ ଦେଇଥିବା ଧନ୍ୟବାଦକୁ ମଧ୍ୟ ଆମେ ଖୁସିର ସହ ଗ୍ରହଣ କଲୁ। ରଥଯାତ୍ରାର ମେଳା ମହୋତ୍ସବ କଥା

0: ଆପଣମାନଙ୍କର ଅନୁରୋଧର କାର୍ଯ୍ୟକ୍ରମ ଶୁଣିପାରିବେ। ସ୍ୱାସ୍ଥ୍ୟ ସଚେତନତାକୁ ନେଇ କାର୍ଯ୍ୟକ୍ରମ ତ ଶୁଣାଉଛୁ, ତଥାପି ଆହୁରି ଅନେକ କାର୍ଯ୍ୟକ୍ରମ ଶୁଣାଇବୁ। ହେଲେ ଶ୍ରୋତା ବନ୍ଧୁ, ରେଡିଓ ଶୁଣିବାକୁ ଜମାରୁ ଭୁଲିବେନି, ଆଉ ଚିଠି ଖଣ୍ଡିଏ ନିଶ୍ଚୟ ଦେବେ ହେଲା। ପରବର୍ତ୍ତୀ ଚିଠି ନେବେ ତ?
1: ଏଥର ଚିଠିଟି ଦେଇଛନ୍ତି ବାସିପିଠାର ଶିରୀ ସୁନୀଲ, ବିଶ୍ୱରଞ୍ଜନ, ସବିତା, ଡଲି, ଲକ୍ଷ୍ମୀରାମ ଏବଂ ଦୀପକ। ସେମାନେ ସବୁ ଲେଖିଛନ୍ତି, ବୀଣା ଅପା ଏବଂ ନିବେଦିତା ଅପାଙ୍କୁ ଆମ ସମସ୍ତଙ୍କର ଶୁଭ ସନ୍ଧ୍ୟା ସହ ନମସ୍କାର।
0: ଆମର ମଧ୍ୟ ଶୁଭ ସନ୍ଧ୍ୟା ସହ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ସେମାନେ ସବୁ ଲେଖିଛନ୍ତି, ଆମେମାନେ ସବୁ ଆକାଶବାଣୀ ବାରିପଦା କେନ୍ଦ୍ରର ନିୟମିତ ଶ୍ରୋତା।

0: ସବୁ କାର୍ଯ୍ୟକ୍ରମ ଶୁଣୁଛୁ, ଭାରି ଭଲ ମଧ୍ୟ ଲାଗୁଛି। ତେବେ ଅପା, ଋତୁ ପରିବର୍ତ୍ତନ ସହ ସବୁକିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଏ। ଏ ପରିବର୍ତ୍ତନ ସହ ଆମର ଚାଲିଚଳନ, ରୀତିନୀତି ସବୁ ପରିବର୍ତ୍ତନ ହେବା ସହ ଆମର ଭାବନା, ରୁଚି ସବୁକିଛି ବଦଳୁଛି। ଏବେ ତ ଅପା ବର୍ଷା ଦିନ, ସମସ୍ତେ ଚାହାନ୍ତି ନିଜକୁ ଟିକେ ପରିବର୍ତ୍ତନ କରିବାକୁ, ସୁନ୍ଦର ଦେଖାଯିବାକୁ। ତେବେ ଆମର ଅନୁରୋଧ ଅପା, ଆଗକୁ ବିଭିନ୍ନ ପୂଜା ପର୍ବ ଆସୁଛି, ତେଣୁ ନିଜର ତ୍ୱଚାର ଯତ୍ନ ସମ୍ପର୍କରେ କାର୍ଯ୍ୟକ୍ରମ ସବୁ ପ୍ରଚାର ପ୍ରସାର କଲେ ବହୁତ ଭଲ ହୁଅନ୍ତା। ତେବେ ଅପା ଆମ ଅନୁରୋଧ ପ୍ରତି ଟିକେ ଦୃଷ୍ଟି ଦେବେ। ରହୁଛୁ ଅପା, ନମସ୍କାର।
1: ବହୁତ ସୁନ୍ଦର ଚିଠିଟିଏ ଦେଇଛନ୍ତି ଶ୍ରୋତା ବନ୍ଧୁ। ସମୟ ବଦଳିବା ସହ ନିଜକୁ ବଦଳାଇବା ହିଁ ଜୀବନର ରାହା। ସମସ୍ତେ ଚାହାନ୍ତି ନୂତନତ୍ୱ, ନୂଆ ଢଙ୍ଗରେ, ନୂଆ ପରିବେଶରେ ନିଜକୁ ସାମିଲ ହୋଇ ଚଳିବାକୁ, ଆଉ ସୁନ୍ଦର ଜୀବନଯାପନ ଶୈଳୀକୁ ସମସ୍ତେ ଆପଣାଇବାକୁ। ଆପଣମାନଙ୍କର ଭାବନା, ଆପଣଙ୍କର ଚିନ୍ତା ଚେତନା ମଧ୍ୟ ନୂଆ ନୂଆ। ବହୁତ ସୁନ୍ଦର କଥା ଶ୍ରୋତା ବନ୍ଧୁ। ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଏ। ତେଣୁ ଶ୍ରୋତା ବନ୍ଧୁ, ଆପଣମାନଙ୍କର ସବୁବେଳେ ସୌନ୍ଦର୍ଯ୍ୟାନୁଭୂତି ପ୍ରତି ଆଗ୍ରହ ରହୁ। ଆପଣମାନେ ସୁନ୍ଦର ଦେଖାଯାଆନ୍ତୁ ସଦାସର୍ବଦା। ଆଉ ଆପଣମାନଙ୍କର ଅନୁରୋଧକୁ ଆମେ ମନେ ରଖିଲୁ। ନିଶ୍ଚିତ ଭାବରେ ବର୍ଷା ଦିନରେ ତ୍ୱଚାର ଯତ୍ନ ସମ୍ପର୍କରେ ପ୍ରଚାର ପ୍ରସାର କରି ଶୁଣାଇବୁ, ହେଲେ ରେଡିଓ ନୀତି ଶୁଣନ୍ତୁ, ଆଉ ସୁନ୍ଦର ସୁନ୍ଦର ମତାମତ ଦେଇ ଚିଠି ମଧ୍ୟ ଦିଅନ୍ତୁ, ହେଲା?
2: ତେବେ ନିବେଦିତା, ଖିଆଲି ସମୟର ଅଣ୍ଟିରେ ବେଖିଆଲି ଆମ ମନ।
0: ହଁ ଅପା, ସମୟ ପରା ସରିଗଲାଣି। ତେବେ ଆଜିର ଚିଠିପତ୍ର କାର୍ଯ୍ୟକ୍ରମକୁ ଏଇଠି ରଖିବା, ଆଉ ଶ୍ରୋତା ବନ୍ଧୁମାନଙ୍କୁ କହିବା
1: ଆମର ସବୁ କାର୍ଯ୍ୟକ୍ରମକୁ ଶୁଣନ୍ତୁ, ଆଉ ସୁନ୍ଦର ସୁନ୍ଦର ମତାମତ ଦେଇ ଚିଠି ଦିଅନ୍ତୁ।
0: ତେବେ ଆମକୁ ଚିଠି ଲେଖିବାର ଠିକଣା,
1: ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
3: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଶୁଣିଲେ ସମୀପେଶ୍ୱର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଗୀତ ଅତୀତର କାର୍ଯ୍ୟକ୍ରମ। ଗୀତ ଅତୀତର ପ୍ରଥମ ଗୀତଟି 40 ଡେଜ୍ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମୁକେଶ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଲୋକସଙ୍ଗୀତ କାର୍ଯ୍ୟକ୍ରମରେ ପାଲା। ପରିବେଷଣ କରିଛନ୍ତି ଶିଳ୍ପୀ କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାରମାନେ।

0: ଭଗବାନ କୃଷ୍ଣଚନ୍ଦ୍ର
1: ଆଚ୍ଛା
0: ଆଜି ଦେଶର ମଙ୍ଗଳ ବିଧାନ କରନ୍ତୁ। ବୋଲ ଆନନ୍ଦେ ଏକ ବାର ହରି ହରି
2: ହରି
0: ଦିଜବର
1: ଆଜ୍ଞା ହେଲା କ'ଣ
0: ଆମେ ଆଜି ଅଷ୍ଟାଦଶ ଶତାବ୍ଦୀର କବି ହରିହରଙ୍କର ପ୍ରଭାବତୀ ପରିଣୟ ନାମକ ସଂସ୍କୃତ ନାଟକଟିଏ ପରିବେଷଣ କରିବାକୁ ଯାଉଛୁ।
1: ଆଚ୍ଛା ଆଚ୍ଛା
0: ତାହେଲେ ବାପା ହେଲା କ'ଣ
1: ହେଲା କ'ଣ
0: ସର୍ବପ୍ରଥମେ କାଳିଦାସ ଲେଖିଲେ

ଆଜ୍ଞା, ଆର୍ଯ୍ୟଭୂମି ସ୍ୱର୍ଣ୍ଣପ୍ରସୁ ଭାରତ ବର୍ଷର ପୂର୍ବ ସମୁଦ୍ର ଠାରୁ ପଶ୍ଚିମ ସମୁଦ୍ର ପର୍ଯ୍ୟନ୍ତ ସୁବିସ୍ତୃତ ଭାବରେ ପୃଥିବୀର ମାନଦଣ୍ଡ ସଦୃଶ ଦେବତା ମାନଙ୍କର ଅଧିଷ୍ଠାନ ଭୂମି ରୂପରେ ପର୍ବତରାଜ ହିମାଳୟ ଭାରତ ବର୍ଷର ଉତ୍ତର ଦିଗରେ ଅବସ୍ଥିତ। ସେଇ ହିମାଳୟ ପର୍ବତର ପାଦଦେଶସ୍ଥ ଘୋର ଅରଣ୍ୟ ମଧ୍ୟରେ ବଜ୍ରନାଭ ନାମକ ଜଣେ ରାକ୍ଷସ ବ୍ୟାଘ୍ର ଚର୍ମ ଉପରେ ବସି ତପସ୍ୟା କରୁଛି। ଆଜ୍ଞା, ବ୍ୟାଘ୍ର ଚର୍ମ ଉପରେ ବସି ତପସ୍ୟା କଲେ କଣ ହୁଏ? ଆର୍ଯ୍ୟଭଟ୍ଟ ପ୍ରମାଣ କଲେ ବୋଲେ ବୟାଘ୍ରେ କାର୍ଯ୍ୟ ସିଦ୍ଧିର୍ ଭବତି ମୃଗୋଦ୍ଭବେ ଚର୍ମଣି ଜ୍ଞାନ ସିଦ୍ଧି। ଆଜ୍ଞା, ବ୍ୟାଘ୍ର ଚର୍ମ ଉପରେ ବସି ତପସ୍ୟା କଲେ କାର୍ଯ୍ୟ ସିଦ୍ଧି ହୁଏ, ମୃଗ ଚର୍ମ ଉପରେ ବସି ତପସ୍ୟା କଲେ ଜ୍ଞାନ ସିଦ୍ଧି ହୁଏ। ଏଣୁ ଦୈତ୍ୟ ବଜ୍ରନାଭ ବ୍ୟାଘ୍ର ଚର୍ମ ଉପରେ ବସି ସେ କଣ କରିଛି? ପ୍ରଭାବତୀ ନାଟକ ଲେଖିଲା।

ଆଜ୍ଞା ଦୁଇ ହସ୍ତ ଦୁଇ ପାଦ ଜାନୁଦ୍ୱୟ ବକ୍ଷସ୍ଥଳ ମସ୍ତକ ଦୃଷ୍ଟି ମନ ବାକ୍ୟ ଏହି ଆଠଟି ଅଙ୍ଗକୁ ଭୂମିରେ ସ୍ପର୍ଶ କରି ନମସ୍କାର କଲେ ତାହାକୁ ସାଷ୍ଟାଙ୍ଗ ପ୍ରଣିପାତ ବା ଅଷ୍ଟାଙ୍ଗ ପ୍ରଣିପାତ କୁହାଯାଏ। ଏଣୁ ସାଷ୍ଟାଙ୍ଗ ପ୍ରଣିପାତ କରିସାରିବା ପରେ ବ୍ରହ୍ମା ବରଦାଚଜ୍ଞା କରନ୍ତେ। ସେହି ସମୟରେ ଦୈତ୍ୟ ଦୁଇ ହସ୍ତକୁ ମସ୍ତକରେ ନ୍ୟସ୍ତ କରି କହିଲେ, ହେ ବେଦପତି କମଳାସନ, ଆପଣ ଯଦି ମୋ ତପସ୍ୟାରେ ପ୍ରୀତ ହୋଇଅଛନ୍ତି ତାହେଲେ ମୋତେ ଏହି ବର ଦିଅନ୍ତୁ। ଆଜି ଦେବ

0: ଆଜ୍ଞା ଘଟଣାଟି କଣ ହୋଇଛି?
1: ହେଲା କଣ?
0: ରାକ୍ଷସ କ୍ରୋଧରେ ଗର୍ଜନ କରୁଛି,
1: ରାଗିଗଲା,
0: ଡାକୁଛି ମନ୍ତ୍ରୀ ସେନାପତି କୋଟୱାଳ, ସମସ୍ତ ଠିକ ହୁଅ, ବର୍ତ୍ତମାନ ମୁଁ ଦେବରାଜ ଇନ୍ଦ୍ରଙ୍କ ସହିତ ଯୁଦ୍ଧ କରିବାକୁ ଯିବି। ଠିକ ଏତିକି ବେଳେ ଶୁକ୍ରାଚାର୍ଯ୍ୟ ଆସୁଛନ୍ତି। ଶୁକ୍ରଙ୍କର ରୂପଟି କେମିତି ହୋଇଛି? ଯଦୁମଣି ମହାପାତ୍ର ଗୋଟେ ପଦ ପ୍ରବନ୍ଧ ପୂର୍ଣ୍ଣ ପ୍ରମାଣ କରିଛି।

0: ଯେତେବେଳେ ଆଜ୍ଞା ଜଟା ରୂପକ ମୁକୁଟରେ ବିଭୂଷିତ ହୋଇ ସୁକ୍ରମଣି ଆସି ବଜ୍ରନାଭଙ୍କ ନିକଟରେ ପହଞ୍ଚିଗଲେ, ଏଣୁ ବଜ୍ରନାଭ ଦେଖିଲା ମାତ୍ରେ ଗୁରୁଙ୍କ ପାଦ ତଳେ ପଡିଗଲା। ସେଇ ସମୟରେ ଗୁରୁଦେବ ପଚାରିଲେ, ଆରେ ବାପା, ତୁ କ୍ରୋଧରେ କାହିଁକି ଗର୍ଜନ କରୁଛୁ?
1: ଆଜି ମୁଁ ଯୁଦ୍ଧ ଯାତ୍ରା କରିବି ଗୁରୁଦେବ, କାରଣ ଇନ୍ଦ୍ର ଆମର ସମସ୍ତ ସମ୍ପତ୍ତି ଲୁଟି ନେଇଛି।
0: ଆଚ୍ଛା, ଯୁଦ୍ଧ କରିବୁ? ରହ ରହ ବାପା, ମୁଁ ବୁଝେଇ ଦଉଛି।
1: କୋଉ କଥା?
0: ଯୁଦ୍ଧ କରିବୁ ସତ, ମାତ୍ର ଗୋଟେ ଚିଠି ଆଗ ଇନ୍ଦ୍ରଙ୍କ ପାଖକୁ ଦେ।
1: ଚିଠି?
0: ହଁ,
1: ହଉ।
0: କାହିଁକି ନା ତୁ ଯଦି ବି ପତ୍ର ଦେଇ ଇନ୍ଦ୍ରଙ୍କ ସହିତ ପ୍ରଥମ ପ୍ରାଥମିକ ସମାଧାନ ନ କରିବୁ, ତାହେଲେ ଅବଶ୍ୟ ସେ ତୋ ରାଜ୍ୟଟିକୁ ଛଡାଇ ନେବେ। ଏଣୁ ତୁ ଯଦି ଚିଠି ନ ଦେବୁ ବା ଏହାର ଯଦି ବି ପ୍ରତିକାର ନ କରିବୁ, ତାହେଲେ ତାର ଅବସ୍ଥାଟା କଣ ହବ ଜାଣିଛୁ? ଆଜି

ଆଜ୍ଞା ଶୁକ୍ରମୁନି କହିଲେ କହିଲେ ବଦ୍ରଲାଭ ଗୋଟେ ପତ୍ର ଲେଖେ, ସେ ପତ୍ର ଦ୍ଵାରା ଯଦ୍ୟପି ଏକମତ ନ ହୁଅନ୍ତି, ସ୍ୱର୍ଗ ରାଜ୍ୟ ଯଦ୍ୟପି ତୁମକୁ ନ ଦିଅନ୍ତି, ତାହେଲେ ତୁମେ ଯୁଦ୍ଧ କରିବ। ଆଜ୍ଞା ଗୁରୁଙ୍କ କଥାରେ ଏକମତ ହୋଇ ବଦ୍ରଲାଭ ପତ୍ରଟି ଲେଖିଲେ ଏବଂ ସେ ପତ୍ରଟିକୁ ଶୁକ୍ରାଚାର୍ଯ୍ୟ ନେଇ ସ୍ୱର୍ଗପୁରରେ ଦେବରାଜ ଇନ୍ଦ୍ରଙ୍କ ନିକଟରେ ନେଇ ଦେଇଦେଲେ। ଯେତେବେଳେ ଆଜ୍ଞା ଦେବରାଜ ଇନ୍ଦ୍ର ପତ୍ରଟିକୁ ପାଠ କରନ୍ତେ, କଣ ଲେଖା ହୋଇଛି? ନାଟକ ବୋଲେ ପୂର୍ଣ୍ଣା ଦିଗ୍ନାୟକର ରତ୍ନ।

ଅରେ ବାପା ଆଜ୍ଞା, ଇନ୍ଦ୍ର ଯେତେବେଳେ ପତ୍ର ଟିକୁ ପାଠ କଲେ ଲେଖା ହୋଇଛି କଣ, ଅମରାବତୀ କଟକର ଅଧିପତି ସତୀପତି ଇନ୍ଦ୍ର ଜାଣିବ ଯେ ଏ ଅଷ୍ଟଦିଗପାଳ ବେଷ୍ଟିତ ପୃଥିବୀର ସମସ୍ତ ସମ୍ପତ୍ତି ଓ ସ୍ୱର୍ଗ ସମ୍ପତ୍ତି ହେଉଛି ଆମ୍ଭ ପିତା କଶ୍ୟପ ମୁନି।

0: ଉତ୍ତରମ
1: ଆଚ୍ଛା
0: ଏଣୁ ତୁମେ ସ୍ୱର୍ଗ ରାଜ୍ୟକୁ ଏକାକି ଭୋଗ କରୁଛ ଆମ୍ଭକୁ ଦେଉନା ଯଦ୍ୟପି ତୁମେ ଭୋଗ କରୁଛ ବା ଯେତିକି ବର୍ଷ ଭୋଗ କରୁଛ ସେତିକି ବର୍ଷ ଆମକୁ ଦେଇଦିଅ ନଚେତ ଆମେ ତୁମଠାରୁ ଯୁଦ୍ଧ କରି ଛଡ଼ାଇ ନେବୁ ଆଜ୍ଞା ଶୁଣୁ ଶୁଣୁ ଦେବ।

0: ସମୟରେ ବୃହସ୍ପତି କହିଲେ କହିଲେ ଇନ୍ଦ୍ର ଏ ତୁମେ ଡରି ଯାଉଛ କି
1: ନାଇଁ ନାଇଁ ନାଇଁ ନାଇଁ ନାଇଁ
0: ମୁଁ ତାର ଉତ୍ତର ଦେଇଦେଉଛି
1: କୋଉ କଥା
0: ଆଜ୍ଞା ବୃହସ୍ପତି ଶୁକ୍ରାଚାର୍ଯ୍ୟଙ୍କୁ ଡାକି କହିଲେ କଣ ପ୍ରଭାବତୀ ନାଟକ ଲେଖିଲେ ପିତରୀ ଉପରେ

ବୃହସ୍ପତି କହିଲେ, ଗୁରୁଦେବ ଆପଣ ତ ବଜ୍ରନାଭଙ୍କର ଗୁରୁ, ତାହେଲେ ବଜ୍ରନାଭ ତ ଜାଣିନାହିଁ। ଦେଖ ମୁଁ କହିଦେଉଛି, ଧର୍ମଶାସ୍ତ୍ରରେ ଲେଖା ହୋଇଛି ପିତାଙ୍କର ମୃତ୍ୟୁ ପରେ ସ୍ଥାବର ଅସ୍ଥାବର ସମ୍ପତ୍ତି ବଣ୍ଟନ ପତ୍ର ହୁଏ। ଯେ ବର୍ତ୍ତମାନ ବଜ୍ରନାଭଙ୍କର ପିତା ଏବଂ ଇନ୍ଦ୍ରଙ୍କର ପିତା ତ ହେଉଛନ୍ତି କଶ୍ୟପ ମୁନି, ଏଣୁ କଶ୍ୟପ ମୁନି ତ ଭରଦ୍ୱାଜ ସରୋବର ନିକଟରେ ଯଜ୍ଞ କରୁଛନ୍ତି, ସେ ତ ମରିନାହାନ୍ତି। ଏଣୁ ଆପଣ ବଜ୍ରନାଭଙ୍କୁ କହିବେ ସେ କଶ୍ୟପ ମୁନିଙ୍କ ପାଖରେ ତାଙ୍କର ଆପତ୍ତି କରୁ। କଶ୍ୟପ ମୁନି ଯଦ୍ୟପି ତାଙ୍କ ସ୍ୱର୍ଗ ରାଜ୍ୟକୁ ବଜ୍ରନାଭଙ୍କୁ ଦେଇଦିଅନ୍ତି, ତାହେଲେ ଆମର କିଛି କହିବାର ନାହିଁ। ଏଣୁ ଏ କଥା ବୁଝିଲା ମାତ୍ରେ ଶୁକ୍ରାଚାର୍ଯ୍ୟ ଆସି ଆଜ୍ଞା ବଜ୍ରନାଭଙ୍କୁ ସେଇଭଳି ଭାବରେ ବୁଝାଇ ଦେଲେ। ଏଣୁ ସମସ୍ତ କଥା ବଜ୍ରନାଭ ଶୁଣିଲା ମାତ୍ରେ ସେ ଯାଇ ଭରଦ୍ୱାଜ ସରୋବର ନିକଟରେ ଗୁରୁଙ୍କ ପାଖରେ ପହଞ୍ଚି ପ୍ରଣାମ କରି ସମସ୍ତ ବିଷୟ ବର୍ଣ୍ଣନା କଲା। ଆଜ୍ଞା ଶୁଣି ସାରିଲା ପରେ ସେଇ ସମୟରେ କଶ୍ୟପ କହିଲେ, ବୋଲେ ବସ୍ଛ, ଶୁଣ ମୁଁ ତତେ କହୁଛି। କଶ୍ୟପ

ଆଉ ଲକ୍ଷ୍ୟ କରିବେ ଶ୍ରୋତୃ ମଣ୍ଡଳୀ ଆଜ୍ଞା ଭରଦ୍ୱାଜ ସରୋବର ନିକଟରେ ଏଣେ କଶ୍ୟପ ମୁନି ପତ୍ର ନାମଙ୍କୁ ବସାଇ କହିଲେ ପୁଅରେ ଯେ ତୁ ଆଉ 12 ବର୍ଷ ଅପେକ୍ଷା କର, 12 ବର୍ଷ ପରେ ମୋର ଯଜ୍ଞ ଯେତେବେଳେ ଶେଷ ହୋଇଯିବ ମୁଁ ତତେ ସ୍ୱର୍ଗ ରାଜ୍ୟ ଫେରାଇ ଦେବି। ଆଜ୍ଞା ବାପାଙ୍କ ଠାରୁ ଏଭଳି ଆଶ୍ୱାସନା ମୂଳକ ବାଣୀ ଶୁଣିଲା ମାତ୍ରେ ଏଣେ ବଦ୍ରନାଭ ନିଜ ରାଜ୍ୟକୁ ଫେରି ଯାଇଛି। କଣ ହୋଇଛି? ଆଜ୍ଞା ସେ ବଦ୍ରନାଭଙ୍କୁ ମାରିବା ପାଇଁ ଦେବରାଜ ଇନ୍ଦ୍ର ଯାଇ ଏକ ଦିନ ଭଗବାନ କୃଷ୍ଣଙ୍କୁ ପଚାରିଲେ। ଏଣୁ କୃଷ୍ଣଚନ୍ଦ୍ର କହିଲେ ଯେ ତାର ଝିଅ ପ୍ରଭାବତୀକୁ ଯେ ହରଣ କରିବ ସେ ତାରି ହସ୍ତରେ ତାର ନିଧନ ହେବ। ଏଣୁ ଲକ୍ଷ୍ୟ କରିବେ ଉପସ୍ଥିତ ଶ୍ରୋତା ମଣ୍ଡଳୀ, ଆଜ୍ଞା ଏଣେ ବସନ୍ତ ସମୟ ଚାଲି ଆସିଛି। କବି ସମ୍ରାଟ ଉପେନ୍ଦ୍ର ମଞ୍ଜ ବୈଦେଶିକ ବିଳାସରେ ଗୋଟେ ପଦ ପ୍ରମାଣ କଲେ।

ଆଜ୍ଞା ଏ ହେଲା ମାଳଚମକ, ଚମକ ହେଲା କୋଡ଼ିଏ ପ୍ରକାର। ତନ୍ମଧ୍ୟରୁ ମାଳଚମକ କାହାକୁ କୁହାଯାଏ ନା ଏକ ଶବ୍ଦ ବିଭିନ୍ନ ଅର୍ଥରେ ଅନେକ ବାର ଉଚ୍ଚାରଣ କରାଗଲେ ତାହାକୁ ମାଳଚମକ କୁହାଯାଏ। ଏଣୁ ବୃହତ୍ତମ ଅନୁବୋଲନ୍ତ ହେଲା ଅଗ୍ନି, ଅନୁବୋଲନ୍ତ ହେଲା ସୂର୍ଯ୍ୟ, ଅନୁବୋଲନ୍ତ ହେଲା ରଶ୍ମି, ବୃତ୍ତମାଳ ମାଳ ମାଳତୀ ଲତା ଜହି। ଆଜ୍ଞା ସେ ଅରଣ୍ୟରେ ତମାଳ ବୃକ୍ଷ ମାନଙ୍କରେ ମାଳତୀଲତା ଗୁଡ଼ିଏ ଝାମ୍ପ ଦେଇଥିବାରୁ ଏଭଳି ନିଘଞ୍ଚ ହୋଇଛି ଯେ ଯାହାଦ୍ୱାରା କି ସୂର୍ଯ୍ୟଙ୍କର ରଶ୍ମି ଓ ଅଗ୍ନିଙ୍କର ତେଜ ସୁଦ୍ଧା ସେ ଅରଣ୍ୟସ୍ଥ ଭୂମି ଉପରେ ପଡ଼ୁ ନାହିଁ। ଏଣୁ ରାଧାନାଥ ଗୋଟେ ପଦ ପ୍ରମାଣ କଲେ ବୋଲେ ମହା

ଯାଏ ଏଇଭଳି ସନ୍ଦେହରେ ପଡି କ୍ରମେ କ୍ରମେ ସ୍ୱର ଲକ୍ଷ୍ୟ କରି ଘଟଣା ସ୍ଥଳରେ ପହଞ୍ଚି ପ୍ରଦ୍ୟୁମ୍ନ କଲେ କଣ ନା ତୀକ୍ଷ୍ଣ ସ୍ୱର ଦ୍ୱାରା ସେ ବ୍ୟାଘ୍ରକୁ ବଧ କଲେ। ବାଘ କୁମାରୀ ଯେତେବେଳେ ଯୁବତୀ ନିକଟରେ ପହଞ୍ଚି

ଥିଲେ କଣ ବୋଲେ ଏଣେ ଯୁବା ବେଳେ ଯୋଉ ସୌନ୍ଦର୍ଯ୍ୟ ବି ମୁଗ୍ଧା ଚାରୁ ଶିଳା କୃଷ ଧରି ଧରିତ୍ରୀ ମଣ୍ଡନା।

କାଳ ବିଳମ୍ବ ନ କରି ପ୍ରଦ୍ୟୁମ୍ନ ଦେଖିଲେ ଯେ ଯୁବତୀ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଛି, ମୋତେ ତାକୁ ବଞ୍ଚେଇବାକୁ ପଡିବ। ଏଣୁ ଚତୁର୍ଦିଗକୁ ଚାହିଁଲେ, ଦେଖିବାକୁ ପାଇଲେ ଯେ ଅଦୂରରେ ଏକ ପୁଷ୍କରିଣୀ ଦେଖାଯାଉଛି। ଏଣୁ ସେ କଲେ କଣ ବୋଲେ

ପ୍ରଦ୍ୟୁମ୍ନ ନିକଟସ୍ଥ ପୁଷ୍କରିଣୀକୁ ଯାଇ କିଛି ଜଳ ଆଣି ଯୁବତୀର ମୁଖରେ ଦେବାରୁ ତାର ସଂଜ୍ଞା ଫେରି ଆସିଲା। ଯେତେବେଳେ ସେ ଯୁବତୀର ସଂଜ୍ଞା ଫେରି ଆସିଛି, ସେ କଣ କରିଛି? ଆଜ୍ଞା, ଚାହିଁ ଦେଇଛି ଆଜି କ୍ରମେ କ୍ରମେ

ଦେଖିଲା, ପ୍ରଥମେ ପ୍ରଭାବତୀ, ପ୍ରଥମେ ପ୍ରଭାବତୀ ଚାହିଁ ଦେଖିଲା ଯେ ଆହା ଏ ସୁନ୍ଦର ଯୁବକ, ଇଏ ମୋତେ ଆଜି ବଞ୍ଚେଇଛନ୍ତି। ତେଣୁ ମନେ ମନେ ଭାବୁଛି ଆଜି ସତେ କିଏ ଶିବ ଦିଶି।

ଏହି ସମୟରେ ଯୁବତୀ ମୋର ପରିଚୟ ପ୍ରତିମ୍ବ ମାଗିଲେ। ଆଜ୍ଞା ସେ ଯୁବତୀଟି କହିଲେ କହିଲେ ହେ ଯୁବରାଜ, ମୁଁ ହେଉଛି ପତ୍ରନାଭଙ୍କର କନ୍ୟା, ମୋର ନାମ ପ୍ରଭାବତୀ। ମୁଁ ସଖୀ ମାନଙ୍କୁ ସଙ୍ଗରେ ନେଇ ଇଣି ମୃଗୟା କରିବା ଉଦ୍ଦେଶ୍ୟରେ ଅରଣ୍ୟରେ ବୁଲୁଥିଲା ବେଳେ ଏକ ବ୍ୟାଘ୍ର କବଳରେ ପଡି ମୁଁ ତଥା ମୋର ସଖୀ ମାନଙ୍କୁ ହରେଇ ଦେଇ ଯାହା ହେଉ ମୁଁ ଆପଣଙ୍କ ଯୋଗୁଁ ବର୍ତ୍ତମାନ ରକ୍ଷା ପାଇଲି। ତେଣୁ ଆପଣ ମୋତେ ଉଦ୍ଧାର କରିଛନ୍ତି, ଆପଣ ନଥିଲେ, ଆପଣ ନ ଆସିଥିଲେ ମୋତେ ନିଶ୍ଚୟ ଏ ବ୍ୟାଘ୍ରଟି ଖାଇ ଯାଇଥାନ୍ତା। ଏଣୁ ଆପଣଙ୍କ ଯୋଗୁଁ।

0: ମା ଏକଥା ଶୁଣିଲା ମାତ୍ରେ ପ୍ରତ୍ୟୁମ୍ନ କହିଲେ ପ୍ରଭାବତୀ ପିତୃଦତ୍ତ କନ୍ୟା ରାଜଦତ୍ତ ଭୂମି ମୁଁ ତୁମକୁ ବର୍ତ୍ତମାନ ନେଇ ଚାଲିଯିବି ତୁମକୁ ବିବାହ କରିବି ପରିଶେଷରେ ତୁମ ବାପା ରାଜି
1: ହେବେ
0: ଆଜ୍ଞା ସେଇଠି ପ୍ରଭାବତୀ କହିଲେ ପ୍ରଭୁ ଆପଣ ବର୍ତ୍ତମାନ ମୋର ଏ ଅମୂଲ୍ୟ ସମ୍ପଦକୁ ବଞ୍ଚାଇଛନ୍ତି ମୋର ଜୀବନକୁ ରକ୍ଷା କରିଛନ୍ତି ଆପଣ ଯଦ୍ୟପି ମୋତେ ବିବାହ ନ କରିବେ କାହିଁକି ନା ମୁଁ ହଂସ ମୁଖରୁ ଶୁଣିଲା ଦିନ ଠାରୁ ମୁଁ ଗୌରୀ ପୂଜା କରି ଗୌରୀଙ୍କ ନିକଟରେ ଏ ଦେହକୁ ଆପଣଙ୍କ ଲାଗି ସମର୍ପଣ କରିଦେଇଛି ଆପଣ ଯଦ୍ୟପି ମୋତେ ବର୍ତ୍ତମାନ ଗ୍ରହଣ ନ କରିବେ ତାହେଲେ ମୁଁ ସେଇ ଗୌରୀ ପୁଷ୍କରିଣୀ ନିକଟରେ ଯାଉଛି ଘାସ ଆଜ୍ଞା ଏ କଥା ଶୁଣିଲା ମାତ୍ରେ ସେଇଠି ପ୍ରଦ୍ୟୁମ୍ନ କହିଲେ ପ୍ରଭାବତୀ ତୁମେ ମୋତେ ବିବାହ କରିବାକୁ କହୁଛ କିନ୍ତୁ ଯାହା ହେଉ ବର୍ତ୍ତମାନ ମୁଁ ତୁମକୁ ରାଜ୍ୟରେ ପହଞ୍ଚେଇ ଦେବି ମୁଁ ସମୟ ସୁବିଧା ଦେଖି ମୁଁ ତୁମକୁ ବିବାହ କରିବି।

ଆଜ୍ଞା ଇଏ କଥା ଶୁଣିଲା ମାତ୍ରେ ସେଠୁ ପ୍ରଦ୍ୟୁମ୍ନ କଣ କଲେ, ସୈନ୍ୟମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଦେଇ ଏଣେ ପ୍ରଭାବତୀକୁ ତା ରାଜ୍ୟରେ ପହଞ୍ଚେଇ ଦେଲେ। ପ୍ରଭାବତୀ ଆଉ କିଛି ଦିନ ପରେ ମୁଁ ଆସି ତୁମକୁ ବିବାହ କରିବି ଏବଂ ତୁମକୁ ରାଜ୍ୟକୁ ନେଇଯିବି। ଆଜ୍ଞା ଏଇଭଳି କିଛି ଦିନ ବିତିଗଲା ଦିନୁ ଦିନ। ଆଜ୍ଞା ପ୍ରଭାବତୀ ନିଜ ରାଜ୍ୟରେ ପହଞ୍ଚି ଯାଇଛି, ବର୍ଷା ସମୟ ଆସିଯାଇଛି, ମନେ ମନେ ଚିନ୍ତା କରୁଛି, ଆକାଶକୁ ଚାହୁଁଛି ବୋଲେ ଦେଖି ନବ କାଳିକା ବକାଳିକା ମାଳିକା ଆଳି କାଳିକା କାନ୍ଦ ଶୁଣି ରକ୍ଷା କେମନ୍ତ କରି କରିବା ମତ କରି ଗତି କିଏ ମନ୍ତ। ପ୍ରଭାବତୀ ଏମିତି ଭାବୁଛି ଏଇ ସମୟରେ ପ୍ରଦ୍ୟୁମ୍ନ ଆସି ପହଞ୍ଚି ଗଲେ। ଆଜ୍ଞା ପହଞ୍ଚି ଯିବାରୁ ପ୍ରଦ୍ୟୁମ୍ନଙ୍କର ପ୍ରଭାବତୀଙ୍କର ସେଠି ମିଳନ ହୋଇଯାଇଛି। ମିଳନ ହୋଇ ଅନେକ ବାର ଏମିତି ତାଙ୍କର ଗୁପ୍ତ ପ୍ରଣୟ ହୋଇଛି, ତେଣୁ ପାପ ପ୍ରଣୟ ଅନେକ ଦିନ ହୋଇଯିବା ସତ୍ତ୍ୱେ ଏକ ଦିନଙ୍କର ବତ୍ରଣାଭ ଜାଣିଲେ। ବତ୍ରଣାଭ ଜାଣି ସୈନ୍ୟ ସଜ କରି ପ୍ରଭାବତୀଙ୍କର ଯେ କି ସ୍ୱାମୀ ପ୍ରଦ୍ୟୁମ୍ନ ସହିତ ଯୁଦ୍ଧ କଲେ। ଆଜ୍ଞା ପ୍ରଦ୍ୟୁମ୍ନଙ୍କର ପ୍ରଭାବତୀଙ୍କର ପିତା ବତ୍ରନାଭଙ୍କର ଯୁଦ୍ଧ ଚାଲିଲା, ଉଭୟଙ୍କର ଘୋର ଯୁଦ୍ଧ ହେଲା। ଯୁଦ୍ଧରେ ବତ୍ରନାଭକୁ ବଦ୍ଧ କରି ପ୍ରଭାବତୀକୁ ହରଣ କରି ଦ୍ୱାରକା କଟକକୁ ନେଇଗଲେ।

ଶୁଣିଲେ ପାଲା ପରିବେଷଣ କରିଥିଲେ ଶିଳ୍ପୀ କାର୍ତ୍ତିକ ଚନ୍ଦ୍ର ବେହେରା ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ହିନ୍ଦୀ ଏକକ ଚଳଚ୍ଚିତ୍ର ଫର୍ଟି ଫର୍ଟି ଡେଜ୍ର କେତୋଟି ଗୀତ।

ଶୁଣିଲେ ହିନ୍ଦୀ ଏକକ ଚଳଚ୍ଚିତ୍ର 40 ଡେଜ୍ର କେତେଟି ଗୀତ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘରେ ସମୟ ବର୍ତ୍ତମାନ 11:00 ବାଜିବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।